ଆକାଶବାଣୀ ପୁରୀ ଆଜି ବୁଧବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 28 ଦିନ ଇଂରାଜୀ 2024 ମସିହା ଜୁନ୍ ମାସ 10 ତାରିଖ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:56:40 ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆପଣମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।

ଅନ୍ୟର ସଦ୍ଗୁଣ ଉପରେ ଯିଏ ଆସ୍ଥା ରଖେ ତାର ନିଜର ସଦ୍ଗୁଣ ଉପରେ ଆସ୍ଥା ଅଛି ବୋଲି ଜଣାପଡ଼େ। ଆକାଶବାଣୀ ପୁରୀ ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସକାଳ 6 ବାଜିବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ହିନ୍ଦୀରେ ସମ୍ବାଦ ଶୁଣିପାରିବେ ଏଇ ଅଳ୍ପ ସମୟ ମଧ୍ୟରେ।

ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା କାର୍ଯ୍ୟକ୍ରମ ଆରମ୍ଭରେ ଶିଳ୍ପୀ ଅକ୍ଷୟ କୁମାର ମହାନ୍ତି ଗୀତ ରଚନା କରିଛନ୍ତି ବିମ ଭୋଇ। ଲତା ବନେ ବୁଲି ଦେଖ ବେନି ଗୋଟି ପୁଷ୍ପ ପ୍ରତିଦିନେ ଦିନି ପୁରେ ହେଉଛନ୍ତି ବେଶ।

କଳା ହାଣ୍ଡିଆ ମେଘ କଳା ନାଉରେ ଦେଖ ଆସିଲାଣି ନବେ ମାଡ଼ି ଦୋଦରା ଏନାବ ପାଣି ଚବ ଚବ କେତେବେଳେ ଯିବ ବୁଡ଼ି ଆରେ ମୋ କଳା ନାଉରୀ କରିଦେ କରିଦେ ମୋତେ ଏଭବୁ ପାରି।

ଲୁହ ବହିଯାଏ ତୁମ ଶ୍ରୀମୁଖ ଦର୍ଶନେ, ଦିବ୍ୟ ଭାବ ଜାଗେ ଶ୍ରୀମନ୍ଦିରର ବେଢ଼ାରେ, ଅନ୍ତରରେ ଜଗାଏ ଭକ୍ତି ଆରତୀ ତୁମର, ପ୍ରାଣ ପୁଲକିତ ହୁଏ ଚକାଡ଼ୋଳା ନାମେ। ଶେଷରେ ଶିଳ୍ପୀ ତପୁ ମିଶ୍ର ଗୀତ ରଚନା କରିଛନ୍ତି ଚନ୍ଦ୍ରଭାନୁ ଶତପଥୀ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
3: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା ନିବେଦନ କରିଛନ୍ତି ଶାରଦା ପ୍ରସାଦ କର
4: ଶ୍ରୋତାବନ୍ଧୁ ପ୍ରଣାମ ଗୋଟିଏ ଗାଁରେ ଥରେ ନିଆଁ ଲାଗିଗଲା ବିକଳରେ ସମସ୍ତେ ନିଜ ନିଜର ପ୍ରାଣ ବଞ୍ଚାଇବାକୁ ଯାଇ ଦୌଡ଼ିଲେ କିନ୍ତୁ ଦୁଇ ଜଣ ଯାଇପାରୁନଥାନ୍ତି ଜଣେ ଦେଖିପାରୁନଥିବା ଲୋକ ଆଉ ଜଣେ ଚାଲିପାରୁନଥିବା ଲୋକ ଦେଖିପାରୁନଥିବା ଲୋକର ଦୌଡ଼ିଯିବାର ସାମର୍ଥ୍ୟ ଅଛି କିନ୍ତୁ ଯିବ କୁଆଡ଼େ ଜାଣିପାରୁନି ଆଉ ଚାଲିପାରୁନଥିବା ଲୋକଟି ଜାଣିପାରୁଛି କେଉଁ ଦିଗରେ ଯିବାକୁ ପଡ଼ିବ କିନ୍ତୁ ସାମର୍ଥ୍ୟ ନାହିଁ କ'ଣ କରିବେ କିପରି ଏ ନିଆଁରୁ ଉଦ୍ଧାର ପାଇବେ ବିଚାର କରି ଚାଲିପାରୁନଥିବା ଲୋକ ଜଣକ ଅନ୍ୟ ଜଣକୁ କହିଲା ଭାଇ ଗୋଟେ କାମ କରିବା ତୁମେ ତୁମ କାନ୍ଧ ଉପରେ ମୋତେ ବସାଅ ଆଖି ମୋର ଓ ପାଦ ତୁମର ଆମେ ଉଭୟ ମିଶିଗଲେ ଏ ନିଆଁରୁ ନିଶ୍ଚୟ ରକ୍ଷା ପାଇପାରିବା ଦେଖିପାରୁନଥିବା ଲୋକ ନିଜର କାନ୍ଧରେ ଚାଲିପାରୁନଥିବା ଲୋକକୁ ବସାଇଲା ଓ ଉଭୟେ ବିପଦରୁ ବଞ୍ଚିଗଲେ ଶ୍ରୋତାବନ୍ଧୁ ଏ କାହାଣୀଟି ସାଧାରଣ ମନେ ହୋଇପାରେ କିନ୍ତୁ ଏହାରି ଭିତରେ ରହିଛି ବଞ୍ଚିବାର ଓ ଜୀବନ ଗଢ଼ିବାର ଅଭିନବ କଳା ଓ କୌଶଳ ଆଜି ମଧ୍ୟ ସମାଜର ଚାରିଆଡ଼େ ରାଗ ଦ୍ୱେଷ ଈର୍ଷା ଅଶାନ୍ତିର ନିଆଁ ହୁ ହୁ ହୋଇ ଜଳୁଛି ପ୍ରତ୍ୟେକ ନିଶ୍ୱାସରେ ଅବିଶ୍ୱାସର ଗନ୍ଧ ମଣିଷକୁ ଅଣନିଶ୍ୱାସୀ କରିପକାଉଛି ତେବେ ଆଜି ବି ଯଦି ଜଣେ ଦେଖିପାରୁନଥିବା ଲୋକ ଓ ଜଣେ ଚାଲିପାରୁନଥିବା ଲୋକ ମିଳିଯାଆନ୍ତେ ତେବେ ଏ ନିଆଁରୁ ସମାଜ ବଞ୍ଚିଯାଆନ୍ତା ତେବେ ଦେଖିପାରୁନାହିଁ କିଏ ଯେ ଦେଖିପାରୁନି ସେ ହେଉଛି ସମାଜର ଯୁବକ ବର୍ଗ ଆଉ ଯେ ଚାଲିପାରୁନି ସେ ହେଉଛି ସମାଜର ବୟସ୍କ ଓ ଗୁରୁଜନ ବର୍ଗ ଆଜି ଯଦି ଯୁବବର୍ଗ ବୃଦ୍ଧଙ୍କୁ କାନ୍ଧରେ ଧରି ପଥ ଚାଲିବାର ଏ ଦୁର୍ଲଭ କଳା ଶିଖିଯାଆନ୍ତେ ତେବେ ଘରେ ଘରେ ଜଳୁଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭିଯାଆନ୍ତା ବୃଦ୍ଧଙ୍କର ଅନୁଭବୀ ଆଖି ଓ ଯୁବଗୋଷ୍ଠୀର ଉତ୍ସାହୀ ଚରଣ ଯଦି ଏକ ହୋଇପାରନ୍ତା ତେବେ ଅଖଣ୍ଡ ରାଷ୍ଟ୍ର ନିର୍ମାଣ କରିବାର ସ୍ୱପ୍ନ ସାକାର ହୋଇପାରନ୍ତା କିନ୍ତୁ ଦୁର୍ଭାଗ୍ୟର କଥା ବର୍ତ୍ତମାନ ସମାଜରେ ଯୁବଗୋଷ୍ଠୀକୁ ସଠିକ୍ ରାହା ନାହିଁ କି ବୃଦ୍ଧ ବୟସ୍କମାନଙ୍କ ପାଇଁ କାହାର ଆହାପଦ ବି ନାହିଁ ଯୁବଗୋଷ୍ଠୀ ହୋଇଛି ଦୁର୍ବଳ କାରଣ ମୋହଗ୍ରସ୍ତ ପିତାମାତା ପିଲାଙ୍କୁ ସଠିକ୍ ଅନୁଶାସନ ଦେବାରେ ପ୍ରାୟତଃ ବିଫଳ ହେବାର ଦେଖାଯାଉଛି ଥରେ ପୁରାଣ ପୃଷ୍ଠାକୁ ଲେଉଟାଇଲେ ଦୁର୍ଯ୍ୟୋଧନର ବ୍ୟକ୍ତିତ୍ୱ ଯେତିକି ଦୁର୍ବଳ ନୁହେଁ ତାଠାରୁ ଅଧିକ ଦୁର୍ବଳ ହେଉଛି ଧୃତରାଷ୍ଟ୍ରଙ୍କର ବ୍ୟକ୍ତିତ୍ୱ ଧୃତରାଷ୍ଟ୍ର ସବୁବେଳେ ମୋହପଥରେ ଚାଲୁଥିବାରୁ ପିଲାଙ୍କୁ ସଠିକ୍ ଅନୁଶାସନ ଦେଇପାରିଲେ ନାହିଁ ସଠିକ୍ ପରାମର୍ଶ ଦେଇଥିଲେ କ'ଣ କେବେ ମହାଭାରତ ସୃଷ୍ଟି ହୋଇଥାନ୍ତା କିନ୍ତୁ ମୋହର ଆସକ୍ତି ଏତେ ପ୍ରବଳ ଯେ ସେ ନିଜର ପିଲାମାନଙ୍କ ଚରିତ୍ରକୁ ସଂଶୋଧନ କରିପାରିଲା ନାହିଁ ଏହା ହିଁ ଦୁଃଖର କାରଣ ମୋହ ହେଉଛନ୍ତି ଧୃତରାଷ୍ଟ୍ର ଆଉ ଗାନ୍ଧାରୀ ହେଉଛନ୍ତି ମମତା ମମତା ହେଉଛି ମୋହର ପତିବ୍ରତା ନାରୀ ସେ ଦେଖି ମଧ୍ୟ ଅଣଦେଖା କରିଦିଏ ଯେଉଁଠି ବାପା ମାଆଙ୍କର ଠିକ୍ ଦୃଷ୍ଟି ନାହିଁ ସେଠି ପିଲାମାନେ ଠିକ୍ ଦୃଷ୍ଟି ପାଇବେ କିପରି ତେଣୁ ଫଳସ୍ୱରୂପ କୌରବଙ୍କର ନାଶ ହେଲା ଅନୁରୂପ ଭାବରେ ଆଜିର ସମାଜରେ ବୟସ୍କ ଗୁରୁଜନମାନଙ୍କ ପ୍ରତି ଆମର ସମ୍ମାନବୋଧ ମଧ୍ୟ ନାହିଁ ସେମାନଙ୍କୁ ଅଲୋଡ଼ା ଅଦରକାରୀ ବୋଲି ଭାବି ଆମେ ନିଜେ ଦୁଃଖ ଅଶାନ୍ତିକୁ ନିମନ୍ତ୍ରଣ କରୁଛେ ସେଇଥିପାଇଁ ସମାଜ ହୋଇଛି କଂସେଇଖାନା ପୁରାଣରେ ବିଦୁରଙ୍କୁ ଧର୍ମାତ୍ମା ରୂପେ ବିବେଚନା କରାଯାଏ କିନ୍ତୁ ଅଭିମାନୀ ଦୁର୍ଯ୍ୟୋଧନ ବିଦୁରଙ୍କ ପରି ଅନୁଭବୀ ମହାତ୍ମାଙ୍କୁ ସର୍ବସମ୍ମୁଖରେ ଭର୍ତ୍ସନା କଲା ଯାହାର ପରିଣତି ହେଲା ନିଜର ଅଧୋପତନ ତେଣୁ ଯଥାର୍ଥରେ ମନୁ ମହାରାଜ କହିଛନ୍ତି ଯେ ବୟସ୍କମାନଙ୍କୁ ସମ୍ମାନ କଲେ ସେମାନଙ୍କ ଆଶୀର୍ବାଦରୁ ଆୟୁ ବିଦ୍ୟା ଯଶ ଓ ବଳ ବୃଦ୍ଧି ପାଏ ସେଇଥିପାଇଁ ରାମାୟଣରେ ପ୍ରଭୁ ରାମଚନ୍ଦ୍ର ରାଜା ଦଶରଥଙ୍କ ଠାରୁ ଆରମ୍ଭ କରି କୁଳଗୁରୁ ବଶିଷ୍ଠ ମନ୍ତ୍ରୀ ସୁମନ୍ତ୍ର ଓ ପୁଷ୍ପବାଟିକାର ମାଳି ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଇଛନ୍ତି ଉପଯୁକ୍ତ ସମ୍ମାନ ବନବାସ ପରେ ପ୍ରଭୁ ଯେତେବେଳେ ଅଯୋଧ୍ୟାକୁ ଫେରି ସିଂହାସନରେ ଆରୂଢ଼ ହେଲେ ରାଜ୍ୟ ଶାସନ କରିବା ପାଇଁ ସେତେବେଳେ କୁଳଗୁରୁ ବଶିଷ୍ଠଙ୍କୁ ଚାହିଁ ବିନମ୍ରତାର ସହ କହିଲେ ହେ ଗୁରୁଦେବ ଆପଣ ହେଉଛନ୍ତି ଅନୁଭୂତିର ଗନ୍ତାଘର ତେଣୁ ମୁଁ ସିନା କରିବି ଶାସନ କିନ୍ତୁ ମୋ ଉପରେ ରହିବ ଆପଣଙ୍କର ଅନୁଶାସନ ତେବେ ଯାଇ ରାମରାଜ୍ୟ ସମ୍ଭବ ହେବ ଏହା ହିଁ ରାମାୟଣର ଆଦର୍ଶ ତେଣୁ ଭଗବାନଙ୍କର ସେ ମହାନ ମୂଲ୍ୟବୋଧ ଆମର ଆଦର୍ଶ ହେଉ ଅନୁଶାସନରେ ସିକ୍ତ ହୋଇ ଉତ୍ସାହୀ ଯୁବବନ୍ଧୁମାନେ ରାଷ୍ଟ୍ରୀୟ ପ୍ରେମରେ ଅଭିପ୍ରେତ ହୁଅନ୍ତୁ ଓ ବୟସ୍କ ବୃଦ୍ଧମାନେ ଅନୁଭୂତିର ବାର୍ତ୍ତା ଦେଇ ବିଚାରକୁ ଆହୁରି ବଳିଷ୍ଠ କରନ୍ତୁ ତେବେ ସମାଜରେ

0: ଥିବା ଅଶାନ୍ତିର ନିଆଁ ଆପେ ଆପେ ଲିଭି ଯାଇ ଅମୃତର ଧାରା ବିଚ୍ଛୁରିତ ହେବ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଶାରଦା ପ୍ରସାଦ କର, ଆକାଶବାଣୀ କଟକ। ପ୍ରଚାର କରୁଛୁ
2: କାର୍ଯ୍ୟକ୍ରମ, ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 102 ଭାଗ। ଏଥିରେ କଣ୍ଠଦାନ କରିଛନ୍ତି ଶ୍ରୀକାନ୍ତ ପଦଗାଓଁକର ଏବଂ ରବୀନ୍ଦ୍ର ସାଥେ।
3: ଏପିସୋଡ 102।

0: ଶୁଣୁଥିଲେ ଭକ୍ତି ଗୀତ। ଶିଳ୍ପୀ ଥିଲେ କେଶବଚନ୍ଦ୍ର ରାଉତ। ଗୀତ ରଚନା କରିଥିଲେ ରମେଶ ଚନ୍ଦ୍ର ମିଶ୍ର। ଆକାଶବାଣୀ ପୁରୀ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚିକା ରିଚା ଝା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ଚଳିତ ଅଧିବେଶନରେ ଆଜି ସକାଳ 7:25 ପ୍ରଚାର କରିବୁ ଓଡ଼ିଶୀ ଛାନ୍ଦ ଏବଂ ଚମ୍ପୁ ଉପରେ ଆଧାରିତ କାର୍ଯ୍ୟକ୍ରମ ପୁରାତନୀ। ସକାଳ 7:40 ପ୍ରଚାର କରିବୁ ପଲ୍ଲୀ ଗୀତ। ଆଜି ଏଥିରେ ଶିଳ୍ପୀ ଅଛନ୍ତି ସ୍ୱରୂପା ଛକ

ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ସହିତ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ସକାଳ 10:00। ଏହି ଥିଲା ଆଜି ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଏହି ଟିକେ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ଏକ ବୈଠକ ଅନୁଷ୍ଠିତ ହେବ। ଏନ୍ଡିଏ ସରକାରଙ୍କର 12 ବର୍ଷ ପୂର୍ତ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ ଏନ୍ଡିଏର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22 ଏନ୍ଡିଏ ଶାସିତ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର

0: ଶାରୀରିକ ମାନସିକ ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ ସହାନୁଭୂତି ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା ସଫା ସୁତୁରା ହେବା ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ ଔଷଧ ବିଜୁଳି ଚିକିତ୍ସା ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ ଖାଦ୍ୟପେୟ ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ଓ ବନ୍ଧୁବାନ୍ଧବ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ ହେବ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯେଉଁଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡ଼ିତ ହେଲେ ବି ରୋଗୀ ଭିତରେ ମାନବିକତା ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ, ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା ଯୋଗାଭ୍ୟାସ ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହଁ, ମାନସିକ ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନର ସହାୟତା ଚିକିତ୍ସାଳୟ, ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ ଆର୍ଥିକ ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣୁଥିଲେ ଆଲୋଚନା ମାନସିକ ରୋଗୀ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରତିନିଧି ଭାବେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ବୈଠକ। ବୁଲଗେରିଆ ଏବଂ ଫିନଲାଣ୍ଡକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ

ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରତିନିଧି ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4398 ଦିନ ରହିଥିଲା। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ NDA ସରକାର ଦେଶର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିମଧ୍ୟରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ପତ୍ରରେ କହିଛନ୍ତି, ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଶ୍ରୀଲଙ୍କା ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରେରଣା ପ୍ରଦାନ କରିଛି। ପପୁଆ ନ୍ୟୁଗିନିର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ଏକ ଭିଡ଼ିଓ ବାର୍ତ୍ତାରେ ଶ୍ରୀ ମୋଦିଙ୍କୁ ଏକ ଆଦର୍ଶ ନେତୃତ୍ୱର ଉଦାହରଣ ଭାବେ ବର୍ଣ୍ଣନା କରିଛନ୍ତି। 25 କୋଟି ନାଗରିକଙ୍କୁ ଦାରିଦ୍ର୍ୟ ସୀମାରେଖାର ଉର୍ଦ୍ଧ୍ୱକୁ ଉତ୍ଥାନ କରିବା ଶ୍ରୀ ମୋଦିଙ୍କର ଏକ ଉଲ୍ଲେଖନୀୟ ସଫଳତା ବୋଲି ସେ କହିଛନ୍ତି। ତ୍ରିନିଦାଦ ଓ ଟବାକୋ ପ୍ରଧାନମନ୍ତ୍ରୀ କମଳା ପ୍ରସାଦ ବିଶେଷର କହିଛନ୍ତି, ଶ୍ରୀ ମୋଦିଙ୍କ ନେତୃତ୍ୱରେ ବୈଷୟିକ ପ୍ରସଙ୍ଗରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଭାବେ ବିକଶିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଶେଷର ଭାରତର ବୈଦେଶିକ ନୀତି, ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ଆର୍ଥିକ ବିକାଶ ଉପରେ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDAରେ ଏକ ବୈଠକ ଅନୁଷ୍ଠିତ ହେବ। NDA ସରକାରଙ୍କ 12 ବର୍ଷ ପୂରଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ସବୁଠାରୁ ଦୀର୍ଘ ସମୟ ଧରି ନିରନ୍ତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ପରିପ୍ରେକ୍ଷୀରେ ଏହି ବୈଠକର ଆୟୋଜନ କରାଯାଇଛି। ଶ୍ରୀ ମୋଦିଙ୍କ ସମେତ ବିଜେପିର ଶୀର୍ଷ ନେତୃତ୍ୱ ଏବଂ NDAର ସମସ୍ତ ଅଂଶୀଦାର ଦଳର ନେତୃମଣ୍ଡଳୀ ଅଂଶଗ୍ରହଣ କରିବେ। ବୈଠକରେ ସମସ୍ତ 22 NDA ଶାସିତ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ସାମିଲ ହେବେ। ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରିତ ପ୍ରସଙ୍ଗ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 2 ଦିନିଆ ବୁଲ୍ଗେରିଆ ଏବଂ ଫିନ୍ଲାଣ୍ଡ ଗସ୍ତରେ ଯିବେ। ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ବୁଲ୍ଗେରିଆ ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ସେଠାକାର ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଫିନ୍ଲାଣ୍ଡରେ ଆୟୋଜିତ 4ର୍ଦ୍ଦଶ କୁଲତରନ୍ତା ଆଲୋଚନାରେ ଡକ୍ଟର ଜୟଶଙ୍କର ଅଂଶଗ୍ରହଣ କରିବେ। ପରିବର୍ତ୍ତିତ ବିଶ୍ୱ ଆଞ୍ଚଳିକ ଏବଂ ସ୍ଥାନୀୟ ଦୃଷ୍ଟିକୋଣ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଅନୁଷ୍ଠିତ ହେଉଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ଫିନ୍ଲାଣ୍ଡ ପ୍ରତିପକ୍ଷ ଏବଂ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ବିରୁଦ୍ଧରେ ଆମେରିକା ସେନା ପକ୍ଷରୁ ଆକ୍ରମଣ ଜୋରଦାର ହୋଇଛି। ଓମାନ ଉପକୂଳରେ ଆମେରିକା ଏକ ଆପାଚି ହେଲିକପ୍ଟରକୁ ଇରାନ ଡ୍ରୋନ୍ ମାଧ୍ୟମରେ କରିଥିବା ଆକ୍ରମଣ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଆମେରିକା ଅଧିକାରୀ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା ହେଲିକପ୍ଟର 2 ଜଣ ଯାକ ପାଇଲଟ୍କୁ ଉଦ୍ଧାର କରାଯାଇଛି ବୋଲି ଆମେରିକା ସେନା ସୂଚନା ଦେଇଛି। ଆମେରିକାର ପ୍ରତିଆକ୍ରମଣ ପରିପ୍ରେକ୍ଷୀରେ ଇରାନର ସିରିକ୍, ମିନାଭ ବନ୍ଦର ଅଞ୍ଚଳ ଆବାସ ଏବଂ ହର୍ମୁଜ ପ୍ରଣାଳୀ ସୀମାବର୍ତ୍ତୀ କ୍ୱେସମ୍ ଦ୍ୱୀପରେ ବିସ୍ଫୋରଣ ହୋଇଛି। ଆମେରିକାର ହେଲିକପ୍ଟର ଉପରେ ଇରାନ ଆକ୍ରମଣର ଜବାବ ଅତ୍ୟନ୍ତ ଶକ୍ତିଶାଳୀ ଭାବରେ ପ୍ରଦାନ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସତର୍କ କରାଇ ଦେଇଛନ୍ତି। ଅନ୍ୟପକ୍ଷରେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି କହିଛନ୍ତି, ଆମେରିକା ଆକ୍ରମଣର କଠୋର ଜବାବ ଦିଆଯିବ। ହର୍ମୁଜ ପ୍ରଣାଳୀ ଛାଡ଼ିବାକୁ ବିଦେଶୀ ସେନାଙ୍କୁ ଶ୍ରୀ ଅରଘାଚି

0: ସତର୍କ କରାଇଛନ୍ତି। ବିଶ୍ୱର ତିନୋଟି ପ୍ରତିଷ୍ଠିତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ପତ୍ର ପ୍ରଦାନ କରାଯାଇଛି। ସେଗୁଡ଼ିକ ହେଉଛି ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ ଏବଂ ନ୍ୟୁ ସାଉଥ୍ ୱେଲ୍ସ ବିଶ୍ୱବିଦ୍ୟାଳୟ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ୟକ୍ଷ ଡକ୍ଟର ବିନୀତ ଯୋଶୀ ଏହି ଅନୁଦାନ ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପକ୍ଷରୁ ଭାରତରେ ପ୍ରତିଷ୍ଠା ହେବାକୁ ଥିବା ଅନୁଷ୍ଠାନ ଜାତୀୟ ଶିକ୍ଷାନୀତି 2020 ଆନ୍ତର୍ଜାତିକ ଦୃଷ୍ଟିକୋଣକୁ ଗତିଶୀଳ କରିବାରେ ସହାୟକ ହେବ। ଦେଶରେ ଗୁଣାତ୍ମକ ଶିକ୍ଷା, ଶିକ୍ଷା କ୍ଷେତ୍ରରେ ବିଶ୍ୱ ସହଭାଗିତା ଏବଂ ନବସୃଜନ ଗବେଷଣା କ୍ଷେତ୍ରକୁ ଏହି ପଦକ୍ଷେପ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସମେତ କେତେକ ରାଜ୍ୟରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ତରଫରୁ କ୍ୟାମ୍ପସ୍ ପ୍ରତିଷ୍ଠା କରାଯିବ। ବିଶ୍ୱସ୍ତରରେ ପ୍ରତିଯୋଗିତା, ସମାବେଶ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶିକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 12 ବର୍ଷର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଦୃଷ୍ଟିକୋଣ ଆଧାରରେ ଦେଶରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଏବଂ ଯୁବବର୍ଗଙ୍କ କଲ୍ୟାଣ ଓ ସଶକ୍ତିକରଣ ପାଇଁ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ସରକାରଙ୍କ 12 ବର୍ଷର କାର୍ଯ୍ୟକାଳରେ ଗ୍ରହଣ କରାଯାଇଥିବା ବିଶେଷ ପଦକ୍ଷେପଗୁଡ଼ିକ ଉପରେ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତ କରୁଛି। ଆଜି ଆସନ୍ତୁ ଶୁଣିବା ଯୁବବର୍ଗଙ୍କୁ ସଶକ୍ତ କରିବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଗତ 12 ବର୍ଷ ମଧ୍ୟରେ ଦେଶର ଯୁବଶକ୍ତିକୁ ପ୍ରାଥମିକତା ପ୍ରଦାନ କରିଛନ୍ତି। ବିକଶିତ ଭାରତ ନିର୍ମାଣ ଏବଂ ବିଭିନ୍ନ କ୍ଷେତ୍ରରେ ଭବିଷ୍ୟତକୁ ଅଧିକ ସଶକ୍ତ କରିବାରେ ଯୁବବର୍ଗଙ୍କ ଭୂମିକା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। 12 କୋଟିରୁ ଅଧିକ ନୂତନ ଉଦ୍ୟୋଗୀଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ମାଧ୍ୟମରେ ସହଯୋଗ ପ୍ରଦାନ କରାଯାଇଛି। ନିଯୁକ୍ତି ପଛରେ ନ ଗୋଡ଼ାଇ ଆତ୍ମନିର୍ଭରଶୀଳ ଏବଂ ନିଯୁକ୍ତି ପ୍ରଦାନକାରୀ ଭାବେ ଯୁବବର୍ଗଙ୍କୁ ସରକାର ପ୍ରେରଣା ପ୍ରଦାନ କରିଛନ୍ତି। ଆଗାମୀ ଆୟାରଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରୁ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦିଆଯାଇଛି। ତାଙ୍କ ବଦଳରେ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିବା ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ସୂଚନା ଦେଇଛି। ଏହି ଦୁଇ ଦେଶରେ ଭାରତୀୟ ଦଳ T20 ସିରିଜ୍ ଖେଳିବ। ମ୍ୟାଚ୍ ଖେଳିବା ନେଇ ଫିଟ୍ ନଥିବାରୁ ମହମ୍ମଦ ସିରାଜଙ୍କୁ ଦଳରୁ ବାଦ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ବୋଲି BCCI ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗ ଆଜି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ଗରମ ହେବା ନେଇ ଆକଳନ କରିଛି। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଉତ୍ତରପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନର କେତେକ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ। ଓଡ଼ିଶା ସମେତ କୋଙ୍କଣ ଏବଂ ଗୋଆରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଆସନ୍ତା 3 ଦିନ ମଧ୍ୟରେ ଦେଶର କେତେକ ଅଞ୍ଚଳରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଆଜି ଘୂର୍ଣ୍ଣିଝଡ଼ ସହିତ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ବିଭିନ୍ନ ରାଷ୍ଟ୍ରର ଶୀର୍ଷ ନେତୃତ୍ୱ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ବୈଠକ। ବୁଲଗେରିଆ ଏବଂ ଫିନଲାଣ୍ଡକୁ ଆଜିଠାରୁ 2 ଦିନିଆ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନର ବିଭିନ୍ନ ଅଞ୍ଚଳରେ ଆମେରିକାର ଆକ୍ରମଣ ଏବଂ ଓଡ଼ିଶା ସମେତ କୋଙ୍କଣ ଗୋଆରେ ଆଜି ପ୍ରବଳ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLO ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍

ଶେଷରେ ଦୀନକୃଷ୍ଣଙ୍କ ଗୀତ ରଚନାରୁ ଶିଳ୍ପୀ ଗୀତା ପଟ୍ଟନାୟକ କଣ୍ଠରେ ତାଙ୍କର ଭଜନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 ମେଗାହର୍ଜ ଯୋଗେ। ଆରମ୍ଭ କରୁଛୁ ପଲ୍ଲୀ ଗୀତର କାର୍ଯ୍ୟକ୍ରମ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ ଦିନର ସ୍ୱତନ୍ତ୍ରତାକୁ ନେଇ ଆମର କାର୍ଯ୍ୟକ୍ରମ ସୁପ୍ରଭାତ ପୁରୀ।

0: କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ପୁରୀ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମୋଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଲାଇଭ୍ ଷ୍ଟ୍ରିମିଂ ଆପ୍ସ ମାଧ୍ୟମରେ ମଧ୍ୟ ପ୍ରଚାରିତ ହେଉଛି।
1: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
0: ଆକାଶବାଣୀ ପୁରୀ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଅଛନ୍ତି ପ୍ରକାଶ କୁମାର ରଥ।
2: ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ, ରସ, ସୁଖ, ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ,
1: ଆଜ୍ଞା ଭାଇ ପ୍ରଣାମ।
0: ଆପଣଙ୍କ ପରିଚୟ ଦିଅନ୍ତୁ।
1: ଆଜ୍ଞା ମୁଁ ବୈରାଗୀ ପାତ୍ର କହୁଥିଲି, ଚାରନଳାରୁ,
0: ପୁରୀ
1: ପୁରୀ ଚାରନଳାରୁ ବାଟମଙ୍ଗଳା।
0: ଆଜ୍ଞା ବୈରାଗୀ ବାବୁ, କୁହନ୍ତୁ କିଛି ଆପଣଙ୍କ ବିଷୟରେ ଆମ ଶ୍ରୋତାମାନଙ୍କୁ।
1: ଆଜ୍ଞା ମୁଁ ତ ସମୁଦ୍ର କୂଳରେ ଆମର ଦୋକାନ, ଆଉ ରେଡିଓ ସଦାବେଳେ ଶୁଣେ, ଆଉ ରେଡିଓ ଶୁଣିବା ଦିନ ଭଲ ପାଏ। ଆଉ
0: ରେଡିଓର କାର୍ଯ୍ୟକ୍ରମ ଆପଣଙ୍କ ମନକୁ କାହିଁକି ଏତେ ଛୁଏଁ?
1: କାମରେ କିଛି ଡିଷ୍ଟର୍ବ କରେନି, ତା ବାଟରେ ସିଏ ଚାଲେ, କାମକୁ ଶୁଣିବାକୁ ହୁଏ ଏବଂ କାମକୁ କାମ ହୁଏ।
0: ଯେତେବେଳେ ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଶୁଣି ଶୁଣିକି ଆପଣ କାମ କରନ୍ତି, ଆପଣଙ୍କ କାମରେ ମନ ଲାଗେ?
1: ମନ ଲାଗେ, ବହୁତ ଭଲ ଲାଗେ। ଦୋକାନରେ ମୋର ରେଡିଓ ସଦାବେଳେ ବାଜେ, ଦୋକାନରେ ରେଡିଓ ବାଜିଥିବ, ଏପଟେ ବେପାର ଚାଲିଥିବ, ସବୁ ଚାଲିଛି।
0: ଆପଣଙ୍କର ବ୍ୟବସାୟ ଚାଲିଛି ସମୁଦ୍ର କୂଳରେ?
1: ସମୁଦ୍ର କୂଳରେ।
0: ପୁରୀ ତ ଗୋଟେ ପର୍ଯ୍ୟଟନ କ୍ଷେତ୍ର, ଜଗନ୍ନାଥ ଧାମ, ବହୁତ ସାରା ବିଶ୍ୱରୁ ଲୋକ ଏଠିକି ଆସୁଛନ୍ତି। ଆପଣ ସମୁଦ୍ର କୂଳରେ କଣ ସବୁ ବ୍ୟବସାୟ କରୁଛନ୍ତି ଆଉ ଯାତ୍ରୀମାନେ ଆପଣଙ୍କ ଠାରୁ କିଣିକି ନେଉଛନ୍ତି?
1: ସଖମାଳି ଦୋକାନ ଆଜ୍ଞା, ଫଟୋ ଆଇଟମ, ହ୍ୟାଣ୍ଡିକ୍ରାଫ୍ଟ ଆଇଟମ ସବୁ।
0: ପ୍ରାୟ କୋଉ ଅଞ୍ଚଳର ଲୋକମାନେ ଆକୁ ବେଶୀ କିଣିଥାନ୍ତି?
1: ବଙ୍ଗାଳୀ ମାନେ ବେଶୀ କିଣନ୍ତି ଦିନକୁ
0: ବେଶୀ। ଆମର ଯୋଉ ପଶ୍ଚିମବଙ୍ଗରୁ ଯୋଉମାନେ ଆସୁଛନ୍ତି ଯାତ୍ରୀମାନେ,
1: କଲିକତା ଲୋକ,
0: ସେମାନେ ଆକୁ ସବୁ ବେଶୀ ପସନ୍ଦ କରିଥାନ୍ତି।
1: ଆଜ୍ଞା
0: ଆମର ତ ବର୍ଷ ସାରା ବିଭିନ୍ନ ସମୟ ରହିଛି, କୋଉ ମାସରେ ବେଶୀ ଆପଣଙ୍କର ବ୍ୟବସାୟ ଭଲ ହେଇଥାଏ?
1: ଠାକୁରଙ୍କ ସବୁବେଳେ ଭଲ ଚାଲେ, ତଥାପି ଡିସେମ୍ବର ମାସଟା ଟିକେ ବେଶୀ, ଆଉ ଡିସେମ୍ବର, ଜାନୁଆରୀ, ଫେବୃଆରୀ ଗଲା ସିଜିନଟା ଯୋଉ ଗଲା, ଭଲ ଲୋକ ହେଇଥିଲା। ଆଜ୍ଞା ଭଲ ଲୋକ ହେଇଥିଲା।
0: ଶୀତ ଦିନ ମାନଙ୍କରେ ବେଶୀ ପର୍ଯ୍ୟଟକ ଆସୁଛନ୍ତି ଆଉ।
1: ଆଜ୍ଞା
0: ଆଚ୍ଛା, ସେମାନେ ଆସିଲେ ଆପଣ କଣ ତାଙ୍କ ଭାଷାରେ ବଙ୍ଗଳାରେ ସେମାନଙ୍କ ସହିତ କଥା ହୁଅନ୍ତି?
1: ଆଜ୍ଞା ଆଜ୍ଞା।
0: ଆଚ୍ଛା ଟିକେ କହିଲେ, ଯଦି କୌଣସି ଯାତ୍ରୀ ଆପଣଙ୍କ ଦୋକାନରେ ଏମିତି ନଜର ପକେଇକି ଯାଉଛି, ଆପଣ କଣ ତାକୁ ବଙ୍ଗାଳୀରେ କହନ୍ତି ଟିକେ କହିଲେ?
1: ଗଲା ମାନେ ସାଙ୍ଗେ ସାଙ୍ଗେ ଯାଉଥିବେ, ଯଦି ଯୋଟିନଟା ବହୁତ ମାନେ ମୁଁ ଆମେ କହିବୁ ଆଜ୍ଞା, ବହୁତ କି ଲାଗିବେ, ଏଠିକି ଆସୁ ଦେଖିବେ, ପଚାରିବେ ଏଇଟା କତ, କହିବୁ ରେଟ୍, କହିବୁ ଆଜ୍ଞା 10 ଟଙ୍କା, 15 ଟଙ୍କା, ଏମିତିକା
0: ସବୁ ଠିକ ତାଙ୍କ ଭାଷାରେ କହିକି ତାଙ୍କୁ ବୁଝେଇକି ବିକ୍ରି କରନ୍ତି।
1: ଆଜ୍ଞା ଆଜ୍ଞା, ବଙ୍ଗାଳୀ ବଙ୍ଗାଳୀ ସାଙ୍ଗେ ଏମିତି କଥା ହୁଏ ଯେ ବଙ୍ଗାଳୀ ମାନେ ବି କୁହନ୍ତି, ଦାଦା ତୁମେ କି ଓଡ଼ିଆ ଲୋକ ନା ବଙ୍ଗାଳୀ ଲୋକ? ମୁଁ କହିଲି କେନ ନା ଓଡ଼ିଆ ଲୋକ ତ ନା, ସେଇ କହିବେ ହା ନା ତୁମେ ଅତ ବାଙ୍ଗଲା ଖୁବ ସୁନ୍ଦର କରି ବୋଲୁଛ, ତୁମେ ବାଙ୍ଗାଳୀ।
0: ଖୁସି ଲାଗିଲା ଯେ ଏତେ ସୁନ୍ଦର ଭାବରେ ଆପଣ ବଙ୍ଗଳା ଭାଷା କହୁଛନ୍ତି। ଆଚ୍ଛା ଆପଣଙ୍କର ଦୋକାନ ସମୁଦ୍ର କୂଳରେ କେତେ ବର୍ଷ ହେଲାଣି?
1: 90 ପ୍ରାୟ ଦୋକାନ କରିଛି ଆଜ୍ଞା, 90 ମସିହାରୁ।
0: ତା ଭିତରେ ବହୁତ ଅନୁଭୂତି ଥିବ,
1: ମହାବାତ୍ୟା ଠୁ ଆରମ୍ଭ କରିକି ଆଜ୍ଞା ସବୁ ତ ସାମ୍ନା କରିଛୁ।
0: ଆଚ୍ଛା ଅନେକ ଯାତ୍ରୀ ଆପଣଙ୍କ ଦୋକାନକୁ ଆସିକି ବୁଲିକି ଯାଉଥିବେ, ଜିନିଷ ନେଇକି ଯାଉଥିବେ, ଏତେ 30 ବର୍ଷରୁ ଉର୍ଦ୍ଧ ସମୟ ଭିତରେ କିଛି ଯାତ୍ରୀଙ୍କ ସହିତ ଏମିତି ଅତି ଅନ୍ତରଙ୍ଗ ହେଇଛନ୍ତି, ଯୋଉମାନେ କି ନିଜର ମୋବାଇଲ ନମ୍ବର ଦେଇଛନ୍ତି, ପରେ ଯୋଗାଯୋଗ କରିଛନ୍ତି?
1: ସାଙ୍ଗ ହେଇଛନ୍ତି ବହୁତ, ବଡ ଭାଇ ବି ଆମର ଯାଇକି ବଙ୍ଗଳାରେ ବହୁତ ଅଛନ୍ତି, ତ ଚିହ୍ନା ପରିଚ।
0: ହଁ
1: ମୁଁ ଯାଇନି କଲିକତା, କେତେବେଳେ ଆମ ଭାଇ ଯାଇକି ତାଙ୍କ ଘରୁ ବୁଲାବୁଲି କରି ଆସିଛନ୍ତି, ବଙ୍ଗାଳୀ ପର୍ଯ୍ୟଟକ ବି ଆମ ଘରକୁ ବି ନେଇକି ଆମର ବୁଲେଇଛି ତାଙ୍କୁ, ଏମିତି ସବୁ ବହୁତ ଭଲ ସମ୍ପର୍କ।
0: ପର୍ଯ୍ୟଟକ ମାନେ ହଉଛନ୍ତି ଆମର ଅତିଥି, ଆଉ ଆମେ

0: ଯେତିକି ତାଙ୍କୁ ଗୋଟେ ପରିବାର ସଦସ୍ୟ ଭାବରେ ବ୍ୟବହାର ଦେଖେଇବା, ଆମର ପୁରୀକୁ ସେତିକି ପର୍ଯ୍ୟଟକ ଅଧିକ ଆସିବେ। ଆମର ସେଥିପାଇଁ କୁହାଯାଇଛି ଅତିଥି ଦେବ ଭବ। ଠିକ୍ ଅଛି ବୈରାଗ ବାବୁ, ଆମେ କାମନା କରିବୁ ଆପଣଙ୍କର ବ୍ୟବସାୟ ଆହୁରି ଧୁମଧାମ ଚାଲୁ, ଆଉ ଏମିତି ଆପଣଙ୍କ ଦୋକାନରେ ଘରେ ସବୁବେଳେ ରେଡିଓ ଲାଗିଥାଉ, ଆକାଶବାଣୀ ପୁରୀ କାର୍ଯ୍ୟକ୍ରମର ଆନନ୍ଦ ନିଅନ୍ତୁ। କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ? ଠିକ୍ ଅଛି ବୈରାଗୀ ବାବୁ, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଜୟ ଜଗନ୍ନାଥ।

0: ହ୍ୟାଲୋ
1: ହ୍ୟାଲୋ, ନମସ୍କାର ସାର୍।
0: ନମସ୍କାର,
1: ମୁଁ ଚିତ୍ରସେନ ସବର କହୁଛି ଆଜ୍ଞା, କଳାହାଣ୍ଡିରୁ ଜଗନ୍ନାଥପୁରରୁ। ଆଜ୍ଞା,
0: ଚିତ୍ରସେନ ବାବୁ କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ ଅଛି ଆଜ୍ଞା, ଆପଣମାନେ କେମିତି ଅଛନ୍ତି?
0: ଆମେ ସବୁ ଭଲ ଅଛୁ। କଳାହାଣ୍ଡିରୁ ଏତେ ଦୂରରୁ ଆପଣ ଫୋନ କରିଛନ୍ତି, ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ତାମାନେ ନିୟମିତ ଶୁଣୁଛନ୍ତି।
1: ହଁ ଆଜ୍ଞା,
0: କେମିତି ଲାଗୁଛି ଆପଣଙ୍କୁ?
1: ବହୁତ ଭଲ ଲାଗୁଛି ଆଜ୍ଞା।
0: ଆଉ ଆପଣ ଆପଣଙ୍କ ବିଷୟରେ କିଛି ଶ୍ରୋତାମାନଙ୍କୁ କହିଦିଅନ୍ତୁ ଆଜି।
1: ମୁଁ ତ ହୋଟେଲ ଦେଇଛି ଆଜ୍ଞା।
0: ତାହେଲେ ଆମେ ଯିବୁ ଖାଇବାକୁ।
1: ହଁ ଆଜ୍ଞା, ଆପଣ ଆସିଲେ ତ ବହୁତ ଖୁସି ହେବ ଆଜ୍ଞା।
0: କ'ଣ କ'ଣ ଜିନିଷ ସବୁ କରୁଛନ୍ତି ହୋଟେଲରେ?
1: ହୋଟେଲରେ ଆଜ୍ଞା ମାଲପୁଆ ଜିଲାପି ବନଉଛି, ଆଲୁଚପ, ସିଙ୍ଗଡ଼ା, ବିରବର, ପକୁଡ଼ି।
0: ଆପଣଙ୍କ କଥା ଶୁଣି ପାଟିରୁ ଖାଲି

0: ଲାଳ ଗଡ଼ିଲାଣି।
1: ଆଜ୍ଞା
0: ଆପଣଙ୍କ ଯୋଉ ଦୋକାନର ଜିନିଷ ଗୁଡ଼ିକ କରୁଛନ୍ତି ସବୁ ଭଲ ଭାବରେ ତିଆରି କରୁଛନ୍ତି?
1: ହଁ ଆଜ୍ଞା।
0: ସେଥିପାଇଁ ବେଶୀ ଚାହିଦା ରହୁଥିବ?
1: ହଁ ଆଜ୍ଞା, ବହୁତ ଭିଡ ହଉଛି ଆଜ୍ଞା।
0: ଦୋକାନରେ ଆଉ କିଏ ସାହାଯ୍ୟ କରୁଛନ୍ତି ଆପଣଙ୍କୁ?
1: ସାହାଯ୍ୟ ବୋଇଲେ ମୋର ପୁଅ ଗୋଟେ ଅଛି ଆଉ ମୋର ଜ୍ୱାଇଁ ଅଛି।
0: ଆଚ୍ଛା, କେତେବେଳେ ଦୋକାନ ଖୋଲୁଛନ୍ତି, କେତେବେଳେ ବନ୍ଦ କରୁଛନ୍ତି?
1: ସକାଳ 6ଟାରୁ ଖୋଲା ହଉଛି ଆଜ୍ଞା, ଆଉ 2:30-1ଟାରେ ବନ୍ଦ ହଉଛି ଆଜ୍ଞା।
0: କଳାହାଣ୍ଡିରେ ଏଇଲେ ପାଣିପାଗ କେମିତି ରହିଛି?
1: ବର୍ଷା କାଲି ପରଦିନ ହେଲା ଆଜ୍ଞା, 2 ଦିନ ହେଲେ ବି ହେନେ ଟିକେ ହେନେ ଭଲ ଲାଗୁଛି ଆଜ୍ଞା ଦେହକୁ।
0: ଏବେ ଟିକେ ଥଣ୍ଡା ଲାଗୁଛି?
1: ହଁ ଥଣ୍ଡା ଲାଗୁଛି ଆଜ୍ଞା।
0: ଚିତ୍ରସେନ ବାବୁ, ଆପଣ ଆପଣଙ୍କର ଦୋକାନ ଠିକ ଭାବରେ ଚଲାନ୍ତୁ, ଆଉ ଆମର କାର୍ଯ୍ୟକ୍ରମ ମଧ୍ୟ ସେମିତି ଶୁଣୁଥାନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣେଇବୁ?
1: ଚାନ୍ଦ କେ ପାସ ଜୋ ଚାନ୍ଦ କେ ପାସ ଜୋ ସିତାରା ହେ ବୋ ସିତାରା ହସିନ ଲଗତା ହେ ବୋ ସିତାରା ହସିନ ଲଗତା ହେ ଜବ ସେ ତୁମ ହୋ ମେରି ନିଗାହୋଁ ମେ ଜବ ସେ ତୁମ ହୋ ମେରି ନିଗାହୋଁ ମେ ହର ନଜାରା ହସିନ ଲଗତା ହେ ଚାନ୍ଦ କେ ପାସ ଜୋ ସିତାରା ହେ। ଏଇଟା ସ୍ୱୀକାର ମେନେ କିଆର।
0: ଠିକ ଅଛି, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ରହିଲେ ଆଜ୍ଞା, ନମସ୍କାର।

0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ନମସ୍କାର, ଜୟ ଜଗନ୍ନାଥ। ମୁଁ ରାଜେନ୍ଦ୍ର ସେଠୀ କହୁଛି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଘଡ଼ିଆମାଳରୁ।
0: କ'ଣ କରନ୍ତି ଭାଇ ଆପଣ?
1: ଆଜ୍ଞା, ମୁଁ ତ ଭଜନ ସନ୍ଧ୍ୟା କରେ। ମୁଁ ଜଣେ ବ୍ଲାଇଣ୍ଡ ପିଲା, ପାଠ ପଢି ପାରିଲେନି ଆଉ ଛୋଟବେଳେ ଟିକେ ଘରେ ଛାଡ଼ିଲେନି, ଆଉ ସେଥିପାଇଁ ଏବେ ଭଜନ ସନ୍ଧ୍ୟାରେ କାମ କରୁଛି।
0: ଆଚ୍ଛା, ଆପଣଙ୍କର ଗୋଟେ ଗ୍ରୁପ ରହିଛି ଏବଂ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରୁଛନ୍ତି।
1: ଆଜ୍ଞା,
0: ଯାହା ବି ହଉ, ଆପଣ ଭାଙ୍ଗି ପଡ଼ିନାହାନ୍ତି, ଆପଣଙ୍କ ମନୋବଳ ଟାଣ ରଖି ପ୍ରଭୁଙ୍କର ନାମରସ ବାଣ୍ଟୁଛନ୍ତି ସମସ୍ତଙ୍କ ଭିତରେ, ସେଇଟା ବଡ କଥା।
1: ଆଜ୍ଞା,
0: ଆପଣଙ୍କର କ'ଣ ଏଇ ଯୋଉ ଦୃଷ୍ଟିଶକ୍ତି ବାଧିତ ପିଲାଦିନୁ?
1: ନାଇଁ ଆଜ୍ଞା, ଛୋଟବେଳରେ 2 ବର୍ଷ ପରେ ଏମିତି ହେଇଗଲା।
0: ଠିକ ଅଛି, ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ସଦୟ ହୁଅନ୍ତୁ, ଆମେ ରହିଛୁ ଆପଣଙ୍କ ସାଥିରେ। ଆମର ଅନେକ ଦିବ୍ୟାଙ୍ଗ ଭାଇ ଭଉଣୀ ଯେଉଁଭଳି ଭାବରେ ନିଜର ମନୋବଳକୁ ଟାଣ କରିକି ଜୀବନ ଗତିପଥରେ ସେମାନେ କିଛି କରିକି ମଧ୍ୟ ଦେଖାଉଛନ୍ତି ବିଭିନ୍ନ କ୍ଷେତ୍ରରେ, ଆପଣ ଗୋଟିଏ ସୁନ୍ଦର ଧାରାରେ ଅଛନ୍ତି, ଭକ୍ତି ସଙ୍ଗୀତ ବୋଲୁଛନ୍ତି, ଶ୍ରୋତାମାନଙ୍କର ମନକୁ ମୋହିତ କରୁଛନ୍ତି, ଆମର କାର୍ଯ୍ୟକ୍ରମ କିନ୍ତୁ ତା ଭିତରେ ମଧ୍ୟ ଶୁଣୁଛନ୍ତି।
1: ଆଜ୍ଞା, ନିଶ୍ଚିତ ଭାବରେ। ହ୍ୟାଲୋ ଆକାଶବାଣୀ ପୁରୀ, ମୁଁ ଶୁଣୁଛି।
0: ଆଉ କ'ଣ କ'ଣ ଶୁଣୁଛନ୍ତି?
1: ସୁରଭି କିଣା ଯୋଉ ଗୋଟେ ଆମର ଯୋଉ ଶ୍ରୀକ୍ଷେତ୍ର ଗୋଟେ କାର୍ଯ୍ୟକ୍ରମ ଦିଏ,
0: ଶ୍ରୀକ୍ଷେତ୍ର ସୁରଭି।
1: ଆଜ୍ଞା,
0: ରାଜେନ୍ଦ୍ର ବାବୁ ଏମିତି ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଆଉ ସେମିତି ମହାପ୍ରଭୁଙ୍କର ଭକ୍ତି ରସକୁ ଆପଣ ବାଣ୍ଟି ଚାଲନ୍ତୁ, ସମସ୍ତଙ୍କ ହୃଦୟରେ ଶାନ୍ତି ପହଞ୍ଚାନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆଜି ଗୋଟେ ମହାପ୍ରଭୁଙ୍କର ଜଗତନାଥ ଜଗନ୍ନାଥଙ୍କର ସେଇ ବଳିଆର ଭୁଜଙ୍କର ଗୋଟେ ସୁନ୍ଦର ଭଜନ ଶୁଣେଇଦେବେ। ଜୟ ଜୟ ଜଗନ୍ନାଥ।
0: ଠିକ ଅଛି, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ମିଠା ମିଠା କଥା ଆଉ ସୂଚନା ଏବଂ ମୂର୍ଚ୍ଛନାର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭୀ।

ହଁ ଶ୍ରୋତା ବନ୍ଧୁ, ଆମେ କଥା ହେଉଥିଲେ ଆମରି ଏହି ଶ୍ରୀକ୍ଷେତ୍ର ବିଷୟରେ। ଶ୍ରୀକ୍ଷେତ୍ର କେବଳ ଏକ ଧାର୍ମିକ କେନ୍ଦ୍ରସ୍ଥଳୀ ନୁହେଁ, ଏଠି ଭରି ରହିଛି ପ୍ରକୃତିର ଅନନ୍ୟ ବୈଭବ, ବନାନୀର ମାଧୁର୍ଯ୍ୟ ଆଉ କାକଳୀର ସଙ୍ଗୀତ, ଯାହାକି ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣୁଛି।

ଶ୍ରୀକ୍ଷେତ୍ରର ଅନନ୍ୟ ଆକର୍ଷଣ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରେ ପରେ ଶ୍ରୀକ୍ଷେତ୍ରର ବିସ୍ତୀର୍ଣ୍ଣ ସ୍ୱର୍ଣ୍ଣିମ ବେଳାଭୂମି ଆଉ ଦିଗନ୍ତ ଚୁମ୍ବି ମହୋଦଧିର ନୀଳ ଜଳରାଶି ଉପରେ ନିତ୍ୟ ଦୋଳୟମାନ ତରଙ୍ଗମାଳା ସତରେ ଅନନ୍ୟ।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ହଁ ଶ୍ରୋତା ବନ୍ଧୁ, ଶ୍ରୀକ୍ଷେତ୍ର ଏଠି ବେଳାଭୂମିର ପାର୍ଶ୍ୱ ଦେଇ ରହିଛି ସୁଦୂର ବିଶୀର୍ଣ୍ଣ ଶ୍ୟାମଳିମା ବନାନୀ ବାଲୁକୁଣ୍ଡା ଉପବନର ସୌନ୍ଦର୍ଯ୍ୟର ଆକର୍ଷଣ, ଆଉ ତା ମଧ୍ୟରେ ମୃଗମୁର୍ଗୁଣୀଙ୍କର କିଳିର ଦୃଶ୍ୟ।

ହଁ ଶ୍ରୋତା ବନ୍ଧୁ, ଶ୍ରୀକ୍ଷେତ୍ରର ଅନ୍ୟ ଏକ ଆକର୍ଷଣ ହେଉଛି ନଦୀ ଆଉ ସାଗରର ମିଳନସ୍ଥଳୀ ବା ମୁହାଣ। ସାଗରର ନୀଳ ଜଳରାଶିର ନୀଳ ଆକାଶକୁ ନବଶ୍ଚମ୍ବୀ ଦୃଶ୍ୟ, ସାତତରିଆ ପାରିର ବିହଙ୍ଗମାଳାର ମୁକ୍ତାକାଶରେ ବିଚରଣର ମନୋରମ ଦୃଶ୍ୟ।

ହଁ ଶ୍ରୋତା ବନ୍ଧୁ, କେବଳ ସେତିକି ନୁହେଁ, ଶ୍ରୀକ୍ଷେତ୍ରରେ ରହିଛି ଏସୀୟ ମହାଦେଶର ଏକ ବିସ୍ତୀର୍ଣ୍ଣ ଦୀର୍ଘତମ ପ୍ରାକୃତିକ ହ୍ରଦ ଚିଲିକା, ଆଉ ସାତପଡ଼ାର ନୌବିହାର। ହଁ, ଚିଲିକାର ଦ୍ୱୀପପୁଞ୍ଜ ପର୍ବତମାଳା ମଝିରେ ସୂର୍ଯ୍ୟାସ୍ତର ଦୃଶ୍ୟ କିଏ ବା ଭୁଲିପାରିବ। ସେଥିପାଇଁ ତ ବନ୍ଦୀର ଆତ୍ମକଥାରେ ଗୋପବନ୍ଧୁ ଲେଖିଥିଲେ, ରହ ରହ ଥରେ ବାଷ୍ପୀୟ ସକଟ, ଦେଖିବି ଚିଲିକା ଚାରୁଚିତ୍ରପଟ।

ଶ୍ରୋତାବନ୍ଧୁ ନୀଳ ଜଳରାଶିର ଗଭୀରତା ଭିତରେ ରହିଛନ୍ତି ମଣିଷର ଆଦିକାଳର ସାଥୀ ଅଲିଭ୍ରିଲେ କଇଁଛ ଆଉ ଡଲଫିନ୍, ଯାହାକି ବିଶ୍ୱସ୍ତରରେ ଏକ ବିରଳ ପ୍ରଜାତି। ଏସବୁଯାକ ଏହି ଶ୍ରୀକ୍ଷେତ୍ରରେ ହିଁ ଦେଖିବାକୁ ମିଳିଥାଏ।

ହଁ ଶ୍ରୋତା ବନ୍ଧୁ, ଏ ହେଉଛି ଆମର ଶ୍ରୀକ୍ଷେତ୍ର। ଥରେ ଯିଏ ଏଠିକି ଆସିଛି ସେ ବାରମ୍ବାର ଆସିବାକୁ ମନ କରିଛି। କେତେ କବି କେତେ ଲେଖକ ସମସ୍ତଙ୍କୁ ଭାବୁକ କରିଛି ଆମରି ଏହି ଶ୍ରୀକ୍ଷେତ୍ର। ଆଉ ଏଠାକୁ ଆସି ସମସ୍ତେ ସମସ୍ତଙ୍କର ଅସ୍ତିତ୍ୱ ହରାଇ ବସିଛନ୍ତି। ଯେପରିକି ଚକା ଆଖିର ଆଖିକୁ ଥରେ ଚାହିଁଦେଲେ ଭକ୍ତଟି ସବୁକିଛି ଭୁଲିଯାଏ, ଠିକ୍ ସେହିପରି ଏହି ଶ୍ରୀକ୍ଷେତ୍ରର ପ୍ରାକୃତିକ ସୌନ୍ଦର୍ଯ୍ୟ।

ତେବେ ଶ୍ରୋତା ବନ୍ଧୁ, ଖାଲି ପ୍ରାକୃତିକ ସୌନ୍ଦର୍ଯ୍ୟ କାହିଁକି? ଶ୍ରୀକ୍ଷେତ୍ର ହେଉଛି ପାରମ୍ପରିକ କଳିଙ୍ଗର ଉତ୍କୃଷ୍ଟ କଳାର କ୍ଷେତ୍ର। ଏଠି ପ୍ରସ୍ତରରେ ଅନୁଭବ କରିହୁଏ ଜୀବନର ସତ୍ତା। ଏଠି ମୁଖଶାଳା କଥା କୁହେ, ଆଉ ଇତିହାସର ଇତିବୃତ୍ତ ଗାଥାରେ ମନ୍ଦିର ହୋଇଉଠେ ଜୀବନ୍ତ, ଯେପରି ଆମର ଐତିହ୍ୟର ସ୍ମାରକୀ ସ୍ୱରୂପ କୋଣାର୍କର ସୂର୍ଯ୍ୟ ମନ୍ଦିର। ତେବେ ଶ୍ରୋତା ବନ୍ଧୁ, ଅନେକଙ୍କର ଧାରଣା ଥାଏ ଯେ କେବଳ ଶ୍ରୀକ୍ଷେତ୍ର ହେଉଛି ଏକ ତୀର୍ଥକ୍ଷେତ୍ର, କେବଳ ଏକ ଧାର୍ମିକ ସ୍ଥଳୀ। ହେଲେ ବାସ୍ତବରେ ଏଠି ଭରି ରହିଛି ପ୍ରକୃତିର ଅନନ୍ୟ ମାଧୁର୍ଯ୍ୟ, ଆଉ ଏହିସବୁ ଆଉ ଏଗୁଡ଼ିକୁ ଯତ୍ନ ନେବା, ତାର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ତେବେ ଆସନ୍ତୁ ନା ଆମ ପୁରୀକୁ ଥରେ ବୁଲି ଯାଆନ୍ତୁ।

ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମରେ କଥାଚିତ୍ରଗୁଡ଼ିକ ରହିଥିଲା ସାଗର, କନ୍ୟାଦାନ, କେବେ ତୁମେ ନାହ କେବେ ମୁଁ ନାହିଁ, ଅଗ୍ନିସାକ୍ଷୀ, ବେଖୁଦି, ୱାଣ୍ଟେଡ଼, ଏ ଦିଲ, ତୁମସା ଆଚ୍ଛା କୌନ ହେ ଏବଂ ବଣ୍ଡ 303। କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଳ, ଅନୁରାଧା ପୋଡ଼ୱାଲ, ସାନ, କବିତା କ୍ରିଷ୍ଣମୂର୍ତ୍ତି, କୁମାର ସାନୁ, ଆଶା ଭୋସଲେ, ଶ୍ରେୟା ଘୋଷାଲ, ସୋନୁ ନିଗମ ଏବଂ କିଶୋର କୁମାର। ଆପଣମାନଙ୍କ ସାଥିରେ ମୁଁ ଅଭିମନ୍ୟୁ କାନୁନଗୋ।

ଗୁଡ଼ିକ ରହିଥିଲା ସାଗର, କନ୍ୟାଦାନ, କେବେ ତୁମେ ନାହଁ କେବେ ମୁଁ ନାହିଁ, ଅଗ୍ନିସାକ୍ଷୀ, ବେଖୁଦି, ୱାଣ୍ଟେଡ଼, ଏ ଦିଲ, ତୁମସା ଆଚ୍ଛା କୌନ ହେ ଏବଂ ବଣ୍ଡ 303। କଣ୍ଠଦାନ କରିଥିଲେ ଭିକାରୀ ଚରଣ ବଳ, ଅନୁରାଧା ପୋଡ଼ୱାଲ, ସାନ, କବିତା କ୍ରିଷ୍ଣମୂର୍ତ୍ତି, କୁମାର ସାନୁ, ଆଶା ଭୋସଲେ, ଶ୍ରେୟା ଘୋଷାଲ, ସୋନୁ ନିଗମ ଏବଂ କିଶୋର କୁମାର। ଆପଣମାନଙ୍କ ସାଥିରେ ମୁଁ ଅଭିମନ୍ୟୁ କାନୁନଗୋ।

0: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଓ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ସଂକଳ୍ପ ପାରିତ। ଦେଶରେ ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ପର୍ଯ୍ୟାୟରେ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି 1,25,000 କୋଟିରୁ ଅଧିକ ଟଙ୍କାର ପ୍ରୋତ୍ସାହନ ରାଶି। ଦେଶରେ ସିଏନ୍ଜିର ଅଭାବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ। ଏବଂ ପରବର୍ତ୍ତୀ ମହାକାଶ ଅଭିଯାନ ଆର୍ଟେମିସ୍ 3 ପାଇଁ 4 ମହାକାଶଚାରୀଙ୍କ ନାମ ଘୋଷଣା କଲା ନାସା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ରାଷ୍ଟ୍ରରୁ ନେତାମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି ଯେ ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ତାଙ୍କ 12 ବର୍ଷର ଶାସନକାଳ ଭାରତ ପାଇଁ ଗର୍ବ, ସାଂସ୍କୃତିକ ନବଜାଗରଣ ଏବଂ ଦେଶକୁ ଦାସତ୍ୱ ମାନସିକତାରୁ ମୁକୁଳାଇବାରେ ବିଶେଷ ସହାୟକ ହୋଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ତାଙ୍କୁ ଶୁଭେଚ୍ଛା ଜଣାଇ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ 4,399 ଦିନର ଅବଧି ମଧ୍ୟରେ ସୁସ୍ଥ ସଂସଦୀୟ ପ୍ରକ୍ରିୟା ଏବଂ ପରମ୍ପରା ମାଧ୍ୟମରେ ସାମ୍ବିଧାନିକ ମୂଲ୍ୟବୋଧ, ସଂସଦୀୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଅଧିକ ମଜବୁତ ହୋଇଛି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ଇଂରାଜୀ ଦୈନିକରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘଦିନର କାର୍ଯ୍ୟକାଳ ଉପରେ ଏକ ଲେଖା ପ୍ରକାଶ କରି କହିଛନ୍ତି ଶ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର କ୍ଷମତାକୁ ଆସିବା ପରେ ଭାରତ ତା'ର ଇତିହାସରେ ସବୁଠାରୁ ଦୀର୍ଘତମ ସମୟ ଦେଖିଛି ଯେଉଁ ସମୟରେ ଗରିବ ଓ ସାଧାରଣ ଜନତାଙ୍କ କଲ୍ୟାଣ ସରକାରଙ୍କ ପ୍ରତ୍ୟେକ ନୀତିଗତ ନିଷ୍ପତ୍ତିର କେନ୍ଦ୍ରବିନ୍ଦୁ ହୋଇ ରହିଛି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ ପାଇଁ କଲ୍ୟାଣ, ସୁଯୋଗ, ଅତ୍ୟାବଶ୍ୟକ ସେବାର ସୁବିଧାକୁ ପ୍ରସାରିତ କରିବା ପାଇଁ ଏକ ମିଶନରେ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଅତ୍ୟନ୍ତ ଦକ୍ଷତା, ସଂଯମ ଏବଂ ଦୃଢ଼ ସଂକଳ୍ପ ସହିତ ଦେଶକୁ ମାର୍ଗଦର୍ଶନ କରୁଛନ୍ତି। ସେ କହିଛନ୍ତି ଶ୍ରୀ ମୋଦି ଦେଶର ଭବିଷ୍ୟତକୁ ଗଢ଼ିବା ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଛନ୍ତି।
1: भारत में डेमोक्रेटिकली इलेक्टेड लॉन्गेस्ट सर्विंग प्राइम मिनिस्टर श्री नरेंद्र मोदी जी आज हुए हैं और विकसित भारत बनाने का संकल्प जो उन्होंने लिया है हम सभी 140 करोड़ देशवासी उस संकल्प में जुड़े ऐसी प्रार्थना प्रभु के पास की।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏକ ଦୈନିକ ସମ୍ବାଦପତ୍ର ଆଲେଖ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଆତ୍ମବିଶ୍ୱାସ, ସୁଶାସନ ଏବଂ ବିକାଶ ଉପରେ ଆଧାରିତ ଏକ ନୂତନ ପରିଚୟ ଦେଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି 2014 ମସିହାରେ ଶ୍ରୀ ମୋଦି ପ୍ରଥମେ ଦେଶକୁ ଏକ ସାମୂହିକ ଭାବନା ଦେଇଥିଲେ। ଏହାପରେ ଜନସାଧାରଣଙ୍କ ବିଶ୍ୱାସ ଭାଜନ ହୋଇ ସେହି ଚିନ୍ତାଧାରାକୁ ଏକ ସାମୂହିକ ସଂକଳ୍ପରେ ପରିଣତ କରିଛନ୍ତି। ଆଜି ସେହି ସଂକଳ୍ପ ଏକ ବିକଶିତ ଭାରତର ଆଗରେ ଏକ ବ୍ୟାପକ ସାମୂହିକ ସ୍ୱପ୍ନର ରୂପ ନେଇଛି। ସେହିପରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 125,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସ ସୃଷ୍ଟି କରିଛନ୍ତି। 2014 ମସିହା ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ଆଜି ସୁଦ୍ଧା ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମସିହା ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଇତିମଧ୍ୟରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଶ୍ୱିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ଶ୍ରୀ ମୋଦିଙ୍କୁ ବିଶ୍ୱର ବିଭିନ୍ନ ନେତା ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି, ଏହି ଐତିହାସିକ ସଫଳତା ଦେଶବାସୀଙ୍କର ପ୍ରଧାନମନ୍ତ୍ରୀଙ୍କ ଉପରେ ରହିଥିବା ବିଶ୍ୱାସକୁ ସୂଚାଉଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟି ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ମାଇଲଖୁଣ୍ଟ କୋଟି କୋଟି ଦେଶବାସୀଙ୍କୁ ଆଶା ଓ ଆକାଂକ୍ଷାର ପ୍ରତିଫଳନ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ଭାବେ ଜନସେବାର ସର୍ବକାଳୀନ କୀର୍ତ୍ତିମାନ ସ୍ଥାପନ କରିଥିବା ହେତୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଶ୍ରୀ ମୋଦିଙ୍କ କାଳଜୟୀ ସଫଳତା କେବଳ ଶାସନ କାଳର ଏକ କାଳଖଣ୍ଡ ନୁହେଁ, ବରଂ ହିମାଳୟ ସଦୃଶ ଅଟଳ ସଂକଳ୍ପ, ତ୍ୟାଗପୂତ ଜୀବନ, ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଏବଂ ରାଷ୍ଟ୍ର ନିର୍ମାଣର ଅତୁଳନୀୟ ତପସ୍ୟାର ସ୍ୱୀକୃତି। ଏହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ଜୟ କରିବା ସହ ସମସ୍ତଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଭରିଦେଇଛି ବୋଲି ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଜିର ଦିନଟି ସେବା ଓ ସମର୍ପଣର ଏକ ନୂତନ ଭିତ୍ତିମାନ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀଙ୍କ ସମର୍ଥ ନେତୃତ୍ୱରେ ଦେଶ ଜନସେବା ଓ ରାଷ୍ଟ୍ର ଗଠନର ମହାନ ଦାୟିତ୍ୱ ସହ ସଫଳତାର ସହ ଆଗକୁ ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ 2047 ମସିହା ସୁଦ୍ଧା ବିକଶିତ, ସମୃଦ୍ଧ, ପ୍ରଗତିଶୀଳ ହେବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ

0: ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,
1: ତାଙ୍କର ଏଇ ଦୀର୍ଘ ଦିନର ଶାସନରେ ଦେଶରେ ସଫଳତାର ସହିତ ସେ ଶାସନ କରିପାରିଛନ୍ତି, ଦେଶରେ ଅନେକ ବିକାଶ ହୋଇପାରିଛି। ଆଜି ଭାରତ ସମୃଦ୍ଧ ଭାରତ ଯଦି ଦେଖିବା, ତ ଆଜି ନରେନ୍ଦ୍ର ମୋଦିଜୀଙ୍କର ଶାସନ କାଳରେ ଏ ସମ୍ଭବ ହୋଇଛି। ଆଜି ଭାରତ ସାରା ବିଶ୍ୱରେ ଆଜି ଚତୁର୍ଥ ଅର୍ଥନୈତିକ ରାଷ୍ଟ୍ର ଭାବରେ ଆଜି ଉଭା ହୋଇଛି।
0: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଖବର ଆମର ହସ୍ତଗତ ହୋଇଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
2: आज 10 जून 2026 का दिन भारतीय लोकतंत्र की यात्रा में एक ऐतिहासिक और प्रेरणादायी पड़ाव के रूप में अंकित हुआ है। आज श्री नरेंद्र मोदी जी निर्वाचित प्रधानमंत्री के रूप में सर्वाधिक अवधि तक निरंतर देश की सेवा करने वाले प्रधानमंत्री बन गए हैं। उन्होंने निर्वाचित पीएम के तौर पर 4,399 की निरंतर सेवा का कीर्तिमान स्थापित किया है, जो स्वतंत्र भारत के इतिहास में पहली बार हुआ। यह अवसर भारत की लोकतांत्रिक चेतना, जन विश्वास और जन भागीदारी की शक्ति का प्रतीक है।
0: आपण माने आंचलिक संवाद सुनचंती आकाशवाणी कटक केंद्र रो। ଦେଶର ଗ୍ରାମୀଣ ବିକାଶ ପାଇଁ ସରକାର 1,25,000 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାମ ସିଂ ଚୌହାନ କହିଛନ୍ତି। ବିଭିନ୍ନ ରାଜ୍ୟର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ଏକ ଆଭାସୀ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ପୂର୍ବରୁ ମନରେଗା ଯୋଜନା ଅଧୀନରେ ସରକାର 30,000 କୋଟି ଟଙ୍କା ଆବଣ୍ଟନ କରିସାରିଛନ୍ତି। ଏହା ବ୍ୟତୀତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ 95,692 କୋଟି ଟଙ୍କା ମଧ୍ୟବର୍ତ୍ତୀକାଳୀନ ଆବଣ୍ଟନ କରାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ବିକଶିତ ଭାରତ ଜିରାମଜି ଆଇନର କାର୍ଯ୍ୟାନ୍ୱୟନ ନେଇ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆସନ୍ତା ମାସ ପହିଲାରୁ ଦେଶବ୍ୟାପୀ ଏହି ଆଇନର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବୈଠକରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଢେଙ୍କାନାଳଠାରେ ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନୂତନ ଗୋପବନ୍ଧୁ ଟାଉନ୍ହଲ୍ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। 13,88,00,000 ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି 3 ମହଲା ବିଶିଷ୍ଟ ଟାଉନ୍ହଲ୍ରେ ପ୍ରାୟ 1,200 ଦର୍ଶକଙ୍କ ବସିବା ବ୍ୟବସ୍ଥା କରାଯାଇଛି। ଏଥିସହ ବ୍ୟବସ୍ଥିତ ଗାଡ଼ି ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯିବ। ଆଗାମୀ ଦିନରେ 16 କୋଟି ଟଙ୍କା ବ୍ୟୟରେ ନୂତନ ସର୍କିଟ୍ ହାଉସ୍ ଓ 76 କୋଟି ଟଙ୍କା ବ୍ୟୟରେ ନୂତନ କୋର୍ଟ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ପଶ୍ଚିମବଙ୍ଗ ଦୀଘାସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରୁ ଧାମ ଶବ୍ଦ ଅପସାରଣ କରାଯାଇଛି। ଏନେଇ ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀ ଅଧିକାରୀଙ୍କୁ ଏନେଇ ପତ୍ର ଲେଖି ଅନୁରୋଧ କରିଥିଲେ। ଶ୍ରୀ ମାଝୀ ପତ୍ରରେ ଲେଖିଥିଲେ, ଦୀଘା ଜଗନ୍ନାଥ ଧାମ ନାମକରଣ ଶ୍ରଦ୍ଧାଳୁଙ୍କ ଭାବବେଗକୁ ଆଘାତ ଦେଉଛି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ମାଝୀ ଅନୁରୋଧ କରିଥିଲେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ବାର୍ଷିକ ବ୍ଲକ୍ ନିରୀକ୍ଷଣ କାର୍ଯ୍ୟକ୍ରମ 2026 ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ 15 ଜଣ ବରିଷ୍ଠ ପୁଲିସ୍ ଅଧିକାରୀଙ୍କୁ 17ଟି ଜିଲ୍ଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ଦିଆଯାଇଛି। ଆସନ୍ତା ମାସରୁ ଏହି ଅଧିକାରୀମାନେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଏବଂ ଥାନାଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ। ଭଦ୍ରକ ଜିଲ୍ଲା ଚରମ୍ପା ଗ୍ରାମ ପଞ୍ଚାୟତ ଭବନରେ ଆମ ଗାଁ ଆମ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଯୋଗଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ବିକାଶ ସମନ୍ୱୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନାର ଅଗ୍ରଗତି ସମ୍ପର୍କର ସମୀକ୍ଷା କରାଯାଇଥିଲା। କଟକ ମହାନଗର ନିଗମ ପକ୍ଷରୁ ରଜ ପର୍ବକୁ ଧୁମ୍ଧାମ୍ରେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ଥିବା କଟକ ଇନ୍ କଟକରେ ରଜୋତ୍ସବର ଆୟୋଜନ କରାଯିବ। ଏଥିରେ 200ରୁ ଅଧିକ ବସ୍ତି ପିଲା ସାମିଲ ହେବେ ବୋଲି ମହାନଗର ନିଗମ କମିଶନର କିରଣଦୀପ କୌର ସହତା କହିଛନ୍ତି। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ଚଳିତ ସପ୍ତାହରେ ସ୍ପର୍ଶ କରିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ

କଥା ଡକ୍ଟର ମନୋରମା ମହାନ୍ତି କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ଦେଶରେ ଗ୍ରାମୀଣ ବିକାଶ ପାଇଁ କେନ୍ଦ୍ର ସରକାର 1,25,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସୂଚନା। ନୀତି ଆୟୋଗ ବୈଠକରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆଣିବା।
1: ଠିକ କଥା କହିଲ। ତାହେଲେ ଯୁବବନ୍ଧୁ, ଏଇ ଗୁରୁକୁଳ ଶିକ୍ଷା ଆଉ ଆଧୁନିକ ଶିକ୍ଷା ଉପରେ ଆଜିର କାର୍ଯ୍ୟକ୍ରମ।
0: ବନ୍ଧୁଗଣ, ଯେତେବେଳେ ଆମେ ଶିକ୍ଷା କଥା କହୁ, ସାଧାରଣତଃ ଆମ ମନରେ ସ୍କୁଲ, କଲେଜ, ପରୀକ୍ଷା, ମାର୍କ ଆଉ ଚାକିରିର ଚିତ୍ର ଭାସି ଉଠିଥାଏ। କିନ୍ତୁ ପ୍ରକୃତରେ ଶିକ୍ଷା କେବଳ ଜୀବିକା ଅର୍ଜନର ମାଧ୍ୟମ ନୁହେଁ। ଶିକ୍ଷା ହେଉଛି ମଣିଷକୁ ମଣିଷ କରିବାର ଏକ ପ୍ରକ୍ରିୟା। ଶିକ୍ଷା ଆମକୁ କେବଳ ପଢ଼ିବା ଆଉ ଲେଖିବା ଶିଖାଇ ନଥାଏ, ବରଂ ଜୀବନକୁ ବୁଝିବା, ସମାଜକୁ ଜାଣିବା ଆଉ ନିଜର ଦାୟିତ୍ୱକୁ ଅନୁଭବ କରିବା ମଧ୍ୟ ଶିଖାଇଥାଏ।
1: ହଁ ଯୁବବନ୍ଧୁ, କାରଣ ଆପଣ ଆସନ୍ତା କାଲିର ଭାରତ ଆପଣଙ୍କ ହାତରେ ରହିଛି। ଏକ ଉନ୍ନତ, ସଶକ୍ତ, ଏକ ମୂଲ୍ୟବୋଧ ସହିତ ସମାଜ ଗଢି ଉଠିବାର ଦାୟିତ୍ୱ।
2: ଠିକ କହିଛ ସିପ୍ରା।
1: ଯଦି ଆମେ ଭାରତର ପ୍ରାଚୀନ ଇତିହାସକୁ ଫେରି ଦେଖିବା, ତାହେଲେ ଆପଣ ଦେଖିପାରିବେ ଶିକ୍ଷାର ମୂଳ ଭିତ୍ତି ଥିଲା ଗୁରୁକୁଳର ପରମ୍ପରା। ଜଙ୍ଗଲରେ ନିରବ ପରିବେଶରେ ଅବସ୍ଥିତ ଆଶ୍ରମ ଗୁଡିକରେ ଶିଷ୍ୟମାନେ ଗୁରୁଙ୍କ ସାନ୍ନିଧ୍ୟରେ ରହି ଶିକ୍ଷା ଗ୍ରହଣ କରୁଥିଲେ ସେ ସମୟରେ। ସେତେବେଳେ ଶିକ୍ଷା କୌଣସି ଚାରି କାନ୍ଥ ମଧ୍ୟରେ ଆବଦ୍ଧ ନଥିଲା। ପ୍ରକୃତି ସାଜିଥିଲା ଶ୍ରେଣୀ ଗୃହ, ଜୀବନ ଥିଲା ପାଠ୍ୟ ପୁସ୍ତକ, ଏବଂ ଗୁରୁ ଥିଲେ ଜ୍ଞାନର ଜୀବନ୍ତ ଉତ୍ସ।
0: ଶ୍ରୋତାବନ୍ଧୁ, ଗୁରୁକୁଳର ଏକ ବିଶେଷତ୍ୱ ଥିଲା ଯେ ସେଠାରେ ଶିକ୍ଷା ଆଉ ଜୀବନ ଅଲଗା ନଥିଲା। ସକାଳୁ ଉଠିବା ଠାରୁ ରାତିରେ ଶୋଇବା ପର୍ଯ୍ୟନ୍ତ ପ୍ରତ୍ୟେକ କାର୍ଯ୍ୟ ଶିକ୍ଷାର ଏକ ଅଂଶ ଥିଲା। ଶିଷ୍ୟମାନେ ଆଶ୍ରମକୁ ସଫାସଫି ରଖୁଥିଲେ, ପାଣି ଆଣୁଥିଲେ, ବୃକ୍ଷମାନଙ୍କର ଯତ୍ନ ନେଉଥିଲେ, ଗୁରୁଙ୍କର ସେବା ମଧ୍ୟ କରୁଥିଲେ, ଯାହାଦ୍ୱାରା କି ସେମାନଙ୍କ ମଧ୍ୟରେ ପରିଶ୍ରମ, ନମ୍ରତା, ଶୃଙ୍ଖଳା ଓ ଆତ୍ମନିର୍ଭରତାର ଭାବ ବିକଶିତ ହେଉଥିଲା।
1: ଯୁବବନ୍ଧୁ, ଆପଣମାନେ ତ ଜାଣନ୍ତି ଆଜିକାଲି ଯୁବପିଢ଼ିଙ୍କ କଥା, ସତରେ ଯେମିତି ଧୈର୍ଯ୍ୟ କୁଆଡେ ହଜିଗଲାଣି। ଆମେ ସମସ୍ତେ ମାନସିକ ଚାପରେ ମଧ୍ୟ ରହୁଛୁ, ସାମାଜିକ ମୂଲ୍ୟବୋଧ ଠାରୁ ଦୂରେଇ ଯାଉଛୁ। ଏହି ପରିପ୍ରେକ୍ଷୀରେ ଗୁରୁକୁଳ ଶିକ୍ଷା ଆମକୁ ସ୍ମରଣ କରାଏ ଯେ ଶିକ୍ଷାର ଲକ୍ଷ୍ୟ କେବଳ ବୁଦ୍ଧିର ବିକାଶ ନୁହେଁ, ଏହା ହେଉଛି ଚରିତ୍ରର ବିକାଶ।
0: ଆରେ କ୍ଷଣପ୍ରଭା, ତେବେ ଚାଲୁନ ଆଧୁନିକ ଶିକ୍ଷା ବିଷୟରେ କଥାବାର୍ତ୍ତା ହେବା।
1: ଆମେ ସମସ୍ତେ ତ ଆଧୁନିକ ଶିକ୍ଷା ପଢିଛେ, ଆମ ବେଳେ କୋଉ ଗୁରୁକୁଳ ଥିଲା ଯେ? ତାହେଲେ ଆମେ ଆମ ସେ ସ୍କୁଲ, କଲେଜ କେମିତି ସାଙ୍ଗସାଥୀଙ୍କ ସହିତ ମିଶିକି କଥା ହଉଥିଲେ, ପାଠ ପଢୁଥିଲେ, ତା ଛଡା ଟ୍ୟୁସନ କଥା ବି କଥା ହେବା।
0: ନିହାତି ଭାବରେ। ଯୁବବନ୍ଧୁ, ଆଜି ଆମେ ଏକ ଡିଜିଟାଲ ଯୁଗରେ ବସବାସ କରୁଛୁ। ସୂଚନା ଓ ଜ୍ଞାନର ବିସ୍ଫୋରଣ ଘଟିଛି। ପୃଥିବୀର ଯେକୌଣସି କୋଣର ତଥ୍ୟ ଆମେ କିଛି ସେକେଣ୍ଡ ମଧ୍ୟରେ ପାଇପାରୁଛୁ। ଅନଲାଇନ୍ ଶିକ୍ଷା, ଭର୍ଚୁଆଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, କୃତ୍ରିମ ବୁଦ୍ଧିମତା ଓ ରୋବୋଟିକ୍ସ ଏବଂ ମହାକାଶ ବିଜ୍ଞାନ ଆଜିର ଶିକ୍ଷାକୁ ସମ୍ପୂର୍ଣ୍ଣ ଭାବରେ ନୂତନ ଦିଗ ପ୍ରଦାନ କରିଛି।
1: ଆଜ୍ଞା ହଁ ଯୁବବନ୍ଧୁ, ଯେଉଁଠାରେ ଗୁରୁକୁଳ ଶିକ୍ଷାର ଲକ୍ଷ୍ୟ ଥିଲା ଜୀବନକୁ ସୁନ୍ଦର କରିବା, ସେଠାରେ ଆଧୁନିକ ଶିକ୍ଷାର ଲକ୍ଷ୍ୟ ହେଉଛି ଜୀବନକୁ ସଫଳ କରିବା। ଗୁରୁକୁଳ ମଣିଷକୁ ଭଲ ମଣିଷ କରିବା ଉପରେ ଜୋର ଦଉଥିଲା, ଆଉ ଆଧୁନିକ ଶିକ୍ଷା ମଣିଷକୁ ଦକ୍ଷ ଓ ପ୍ରତିଯୋଗୀ କରିବା ଉପରେ ଜୋର ଦଉଛି। କିନ୍ତୁ ଏଥିରେ ତ ଗୋଟେ ପ୍ରଶ୍ନ ଉଠିବ ସିପ୍ରା, କେଉଁ ଶିକ୍ଷାଟି ଭଲ, ଗୁରୁକୁଳ ନା ଆଧୁନିକ?
0: ତମେ କଣ ଭାବିଲ କି କ୍ଷଣପ୍ରଭା, ଉତ୍ତରଟି କଣ ଏତେ ସରଳ? ନାଇଁ ମ, କାରଣ ଦୁଇଟି ଶିକ୍ଷା ବ୍ୟବସ୍ଥା ହେଉଛି ଭିନ୍ନ ଭିନ୍ନ, ସମୟ ଓ ଭିନ୍ନ ସାମାଜିକ ଆବଶ୍ୟକତାର ଏକ ଫଳ।
1: ଏକଦମ ଠିକ କଥା କହିଛ ସିପ୍ରା, କାରଣ ଆମର ସେ ଗୁରୁକୁଳ ଆମକୁ ଦେଇଛି ମୂଲ୍ୟବୋଧ, ନୈତିକତା, ଆତ୍ମସଂଯମ ଓ ଆଧ୍ୟାତ୍ମିକ ଚିନ୍ତାଧାରା। କିନ୍ତୁ ଆଜିର ଶିକ୍ଷା ବ୍ୟବସ୍ଥା ହେଉଛି ଆଧୁନିକ ବିଜ୍ଞାନ, ପ୍ରଯୁକ୍ତି ଓ ବୈଷୟିକ ଜ୍ଞାନର ସୁଯୋଗ।
0: ଆଉ ଗୋଟିଏ ପଟେ ଦେଖିବାକୁ ଗଲେ ଶ୍ରୋତାବନ୍ଧୁ, ଆଧୁନିକ ଶିକ୍ଷା ଆମକୁ ଦେଇଛି ବୈଜ୍ଞାନିକ ଚିନ୍ତାଧାରା, ଗବେଷଣାର ମନୋଭାବ, ଉଦ୍ଭାବନର ଶକ୍ତି ଓ ବୈଷୟିକ ଦୃଷ୍ଟିକୋଣ। କିନ୍ତୁ ବ୍ୟସ୍ତତା ଓ ପ୍ରତିଯୋଗିତାର ଚାପରେ କେବେ କେବେ ମାନବିକ ମୂଲ୍ୟବୋଧ ପଛକୁ ଚାଲି ଯାଇଥାଏ। ଶ୍ରୋତାବନ୍ଧୁ, କଥାବାର୍ତ୍ତା ତ ଅନେକ ହେଲେଣି, ହେଲେ ତା ମଝିରୁ ଟିକେ ବିରତି ନେଇ ଚାଲନ୍ତୁ ଶୁଣିନେବା ଏହି ଗୀତଟି।

0: ଯୁବବନ୍ଧୁ, ଆଜିର ଯୁବପିଢ଼ିଙ୍କ ସମ୍ମୁଖରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ସନ୍ତୁଳନ। ଆମକୁ ଏମିତି ଏକ ଶିକ୍ଷା ଦରକାର ଯାହା ଆମର ପ୍ରଯୁକ୍ତିକୁ ଦକ୍ଷ କରିବ, ପୁଣି ତା ସହିତ ମାନବିକତା ମଧ୍ୟ ଆମର ସମୃଦ୍ଧ କରିବ, ଯାହା ଆମକୁ ଚାକିରି ଦେବ, ପୁଣି ଜୀବନର ଅର୍ଥ ମଧ୍ୟ ଆମକୁ ବୁଝାଇବ, ଯାହା ଆମକୁ ସଫଳତାର ଶିଖରକୁ ତ ନେଇଯିବ, ପୁଣି ସମାଜ ପ୍ରତି ଦାୟିତ୍ୱବୋଧ ମଧ୍ୟ ସୃଷ୍ଟି କରିବ।
1: ତେଣୁ ଆଜିର ସମୟରେ ଏକ ସୁନ୍ଦର ଆହ୍ୱାନ ହେଉଛି ଗୁରୁକୁଳ ଓ ଆଧୁନିକ ଶିକ୍ଷାର ଶ୍ରେଷ୍ଠ ଦିଗଗୁଡ଼ିକୁ ଏକାଠି କରିବା। ଗୁରୁକୁଳର ଚରିତ୍ର ଗଠନ, ନୈତିକତା, ଶୃଙ୍ଖଳା ଓ ପ୍ରକୃତି ପ୍ରତି ସମ୍ମାନ ସହିତ ଆଧୁନିକ ଶିକ୍ଷାର ବିଜ୍ଞାନ, ପ୍ରଯୁକ୍ତି, ଗବେଷଣା ଓ ସୃଜନଶୀଳତାକୁ ଯୋଡ଼ିବାକୁ ହେବ। ସେହିଦିନ ହିଁ ଶିକ୍ଷା ସମ୍ପୂର୍ଣ୍ଣ ହେବ। ଯେତେବେଳେ ଜଣେ ଛାତ୍ର କେବଳ ଭଲ ଇଞ୍ଜିନିୟର, ଡାକ୍ତର କିମ୍ବା ଆଇନଜୀବୀ ନୁହେଁ, ବରଂ ଜଣେ ଭଲ ମଣିଷ, ସଚେତନ ନାଗରିକ ଓ ଦାୟିତ୍ୱବାନ ସମାଜସେବୀ ଭାବେ ଗଢ଼ି ଉଠିବେ।
0: ସତ କହିଲୁ ସିପ୍ରା, ଗୁରୁକୁଳ ଆମକୁ ଶିଖାଏ କିପରି ବଞ୍ଚିବାକୁ ହେବ, କିନ୍ତୁ ଆଧୁନିକ ଶିକ୍ଷା ଆମକୁ ଶିଖାଏ କିପରି ଆଗକୁ ବଢ଼ିବାକୁ ହେବ। ଆଉ ଜୀବନର ପ୍ରକୃତ ସଫଳତା ସେତେବେଳେ ଆସେ ଯେତେବେଳେ ଏହି ଦୁଇର ସମନ୍ୱୟ ଘଟେ।
1: କ୍ଷଣପ୍ରଭା, ସମୟ ବଦଳିଛି ସତ, ସମାଜ ବଦଳିଛି, ଶିକ୍ଷାର ଧାରା ମଧ୍ୟ ବଦଳିଛି, କିନ୍ତୁ ଶିକ୍ଷାର ମୂଳ ଉଦ୍ଦେଶ୍ୟ ଆଜି ମଧ୍ୟ ଠିକ୍ ସେହିପରି ମଣିଷକୁ ଜ୍ଞାନୀ, ସଚେତନ, ଦାୟିତ୍ୱବାନ ଏବଂ ମାନବିକ କରି ଗଢ଼ି ତୋଳିବା।
0: ହଁ ଯୁବବନ୍ଧୁ, ଗୁରୁକୁଳ ଶିକ୍ଷା ଆମକୁ ଶିଖାଇଥିଲା ଯେ ଜ୍ଞାନର ପ୍ରକୃତ ଅର୍ଥ କେବଳ ପୁସ୍ତକ ପୃଷ୍ଠାରେ ସୀମିତ ନୁହେଁ। ଜ୍ଞାନ ହେଉଛି ଜୀବନର ଆଲୋକ, ଚରିତ୍ରର ଶକ୍ତି ଏବଂ ସମାଜ ପ୍ରତି କର୍ତ୍ତବ୍ୟବୋଧର ଉତ୍ସ। ଗୁରୁକୁଳର ଶିକ୍ଷା ଶିଷ୍ୟମାନଙ୍କୁ କେବଳ ବିଦ୍ୱାନ କରୁନଥିଲା, ବରଂ ସତ୍ୟବାଦୀ, ନମ୍ର, ଶୃଙ୍ଖଳିତ ଏବଂ ଆତ୍ମନିର୍ଭର ମଣିଷ ଭାବେ ଗଢ଼ି ତୋଳୁଥିଲା। ସେଠାରେ ଶିକ୍ଷା ଥିଲା ଆତ୍ମବିକାଶର ଏକ ମହାନ ଯାତ୍ରା, ଯେଉଁଠାରେ ଜ୍ଞାନ ସହିତ ଜୀବନର ମୂଲ୍ୟବୋଧ ମଧ୍ୟ ଶିଖାଯାଉଥିଲା।
1: ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଶ୍ରୋତା ବନ୍ଧୁ, ଆଧୁନିକ ଶିକ୍ଷା ମାନବ ସଭ୍ୟତାକୁ ନୂଆ ଉଚ୍ଚତାକୁ ନେଇଯାଇଛି। ବିଜ୍ଞାନର ଆବିଷ୍କାର, ପ୍ରଯୁକ୍ତିର ବିକାଶ, ଚିକିତ୍ସା କ୍ଷେତ୍ରରେ ଉନ୍ନତି, ମହାକାଶ ଅଭିଯାନ, ଡିଜିଟାଲ ବିପ୍ଳବ, ଏସବୁ ଆଧୁନିକ ଶିକ୍ଷାର ଗୋଟେ ଗୋଟେ ଅବଦାନ। ଆଜି ଜଣେ ଛାତ୍ର କେବଳ ନିଜ ଗାଁ କିମ୍ବା ସହରରେ ସୀମିତ ନୁହେଁ, ବରଂ ସେ ସମଗ୍ର ବିଶ୍ୱ ସହ ଯୋଡ଼ି ହୋଇପାରୁଛି। ଜ୍ଞାନର ପରିସର ବିସ୍ତୃତ ହୋଇଛି, ସୁଯୋଗର ଦ୍ୱାର ମଧ୍ୟ ଖୋଲିଛି ଏବଂ ନୂଆ ନୂଆ ସମ୍ଭାବନାର ଜନ୍ମ ହୋଇଛି।
0: କିନ୍ତୁ ଶ୍ରୋତାବନ୍ଧୁ, ଯେତେବେଳେ ଆମେ ଏହି ଦୁଇଟି ଶିକ୍ଷା ବ୍ୟବସ୍ଥାକୁ ତୁଳନା କରୁ, ସେତେବେଳେ ଏହା ଆମେ କହିପାରିବା ଠିକ୍ ହେବ ନାହିଁ ଯେ ଗୋଟିଏ ସମ୍ପୂର୍ଣ୍ଣ ଭଲ ଓ ଅନ୍ୟଟି ସମ୍ପୂର୍ଣ୍ଣ ଖରାପ। କହିବାକୁ ଗଲେ ଯୁବବନ୍ଧୁ, ପ୍ରତ୍ୟେକ ବ୍ୟବସ୍ଥା ନିଜ ନିଜ ସମୟର ଆବଶ୍ୟକତା ଅନୁଯାୟୀ ଗଢ଼ି ଉଠିଥିଲା। ଗୁରୁକୁଳ ଯୁଗରେ ଜୀବନ ଥିଲା ସରଳ, ସମାଜ ଗଠନ ମଧ୍ୟ ଭିନ୍ନ ଥିଲା ଏବଂ ଆବଶ୍ୟକତା ମଧ୍ୟ ଭିନ୍ନ ସାଜିଥିଲା। କିନ୍ତୁ ଆଜିର ଯୁଗ ଯଦି କଥା କହିବା, ଆଜିର ଯୁଗ ହେଉଛି ପ୍ରତିଯୋଗିତାର ଯୁଗ, ବୈଜ୍ଞାନିକ ଚିନ୍ତାଧାରା ଓ ବୈଷୟିକ ସଂଯୋଗର ଯୁଗ। ସେଥିପାଇଁ ତ ଆଜିର ଶିକ୍ଷାରେ ପ୍ରଯୁକ୍ତି ଓ ବୃତ୍ତିଗତ ଦକ୍ଷତା ଗୁରୁତ୍ୱ ହୋଇଛି। ଗୁରୁକୁଳ ମଣିଷକୁ ଭଲ ମଣିଷ କରିବା ଉପରେ ଜୋର ଦଉଥିଲା, ଆଉ ଆଧୁନିକ ଶିକ୍ଷା ମଣିଷକୁ ଦକ୍ଷ ଓ ପ୍ରତିଯୋଗୀ କରିବା ଉପରେ ଜୋର ଦଉଛି।
1: ଶ୍ରୋତା ବନ୍ଧୁ, କଥାବାର୍ତ୍ତା ତ ଅନେକ ହେଲେଣି, ହେଲେ ତା ମଝିରୁ ଟିକେ ବିରତି ନେଇ ଚାଲନ୍ତୁ ଶୁଣିନେବା ଏହି ଗୀତଟି।

0: ଯୁବବନ୍ଧୁ, ଗୁରୁକୁଳ ଶିକ୍ଷା ଆମକୁ ଶିଖାଇଥିଲା ଯେ ଜ୍ଞାନର ପ୍ରକୃତ ଅର୍ଥ କେବଳ ପୁସ୍ତକ ପୃଷ୍ଠାରେ ସୀମିତ ନୁହେଁ। ଜ୍ଞାନ ହେଉଛି ଜୀବନର ଆଲୋକ, ଚରିତ୍ରର ଶକ୍ତି ଏବଂ ସମାଜ ପ୍ରତି କର୍ତ୍ତବ୍ୟବୋଧର ଉତ୍ସ। ଗୁରୁକୁଳର ଶିକ୍ଷା ଶିଷ୍ୟମାନଙ୍କୁ କେବଳ ବିଦ୍ୱାନ କରୁନଥିଲା, ବରଂ ସତ୍ୟବାଦୀ, ନମ୍ର, ଶୃଙ୍ଖଳିତ ଏବଂ ଆତ୍ମନିର୍ଭର ମଣିଷ ଭାବେ ଗଢ଼ି ତୋଳୁଥିଲା।
1: କ୍ଷଣପ୍ରଭା, ତଥାପି ଆମେ ଏକ ପ୍ରଶ୍ନ ନିଜକୁ ପଚାରିପାରିବା ଯେ ଆମେ ସତରେ ଶିକ୍ଷିତ ହେଉଛୁ ନା କେବଳ ତଥ୍ୟ ସଂଗ୍ରହ କରୁଛୁ। ଆମେ ମାନବିକ ମୂଲ୍ୟବୋଧ, ସହାନୁଭୂତି, ସତ୍ୟନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧକୁ ସମାନ ଗୁରୁତ୍ୱ ଦେଉଛୁ ତ?
0: ହଁ ସିପ୍ରା, ମୋ ମନକୁ ବି ପ୍ରଶ୍ନ ଆସେ। ଯଦି ଜଣେ ବ୍ୟକ୍ତି ବହୁତ ଜ୍ଞାନୀ ହୁଅନ୍ତି କିନ୍ତୁ ମାନବିକତାର ଅଭାବ ଥାଏ, ତେବେ ସେହି ଶିକ୍ଷା କେତେ ଦୂର ସାର୍ଥକ ହୋଇବ କହିଲ? ଆଉ ଜାଣିଛ, ପୁଣି ଯଦି କେବଳ ନୈତିକ ମୂଲ୍ୟବୋଧ ଥାଏ କିନ୍ତୁ ବୈଜ୍ଞାନିକ ଜ୍ଞାନ ଓ ଦକ୍ଷତା ନଥାଏ, ତେବେ ଆଧୁନିକ ଯୁଗର ଚ୍ୟାଲେଞ୍ଜକୁ ସେ ସାମ୍ନା କରିପାରିବ ତ?
1: ଆରେ, ଏ ପ୍ରଶ୍ନ ଗୁଡିକର ଉତ୍ତର ଆମକୁ ଏକ ସୁନ୍ଦର ସମନ୍ୱୟର ପଥ ଦେଖାଏ। ଆମକୁ ଦରକାର ଏମିତି ଏକ ଶିକ୍ଷା ବ୍ୟବସ୍ଥା ଯେଉଁଠାରେ ଗୁରୁକୁଳର ନୈତିକତା ଓ ଆଧୁନିକ ଶିକ୍ଷାର ବୈଜ୍ଞାନିକତାର ଆବଶ୍ୟକତା ରହିଛି, ଯେଉଁଠାରେ ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର, କୃତ୍ରିମ ବୁଦ୍ଧିମତା ଶିଖିବେ, ତା ସହିତ ମାନବିକତା ଓ ସହାନୁଭୂତିର ମୂଲ୍ୟ ମଧ୍ୟ ବୁଝିପାରିବେ, ଯେଉଁଠାରେ ପ୍ରତିଯୋଗିତା ରହିବ କିନ୍ତୁ ପରସ୍ପର ପ୍ରତି ସମ୍ମାନ ମଧ୍ୟ ରହିବ, ଠିକ୍ ସେଠାରେ ହିଁ ସଫଳତାର ସ୍ୱପ୍ନ ରହିବ, କିନ୍ତୁ ସମାଜ ପ୍ରତି କର୍ତ୍ତବ୍ୟବୋଧ ମଧ୍ୟ ରହିବ।
0: ହଁ ଯୁବବନ୍ଧୁ, କାରଣ ଆପଣମାନେ ହିଁ ଆସନ୍ତାକାଲିର ଭାରତ। ଆପଣଙ୍କ ହାତରେ ରହିଛି ଏକ ଉନ୍ନତ, ସଶକ୍ତ, ଏକ ମୂଲ୍ୟବୋଧ ସହିତ ସମାଜ ଗଢି ଉଠିବାର ଦାୟିତ୍ୱ। ସେଥିପାଇଁ ତ କେବଳ ପରୀକ୍ଷାରେ ଭଲ ନମ୍ବର ପାଇଲେ ଶିକ୍ଷାର ଶେଷ ଲକ୍ଷ୍ୟ ନୁହେଁ ଯୁବବନ୍ଧୁ, ଜଣେ ଭଲ ମଣିଷ ହେବା, ସମାଜ ପ୍ରତି ସମ୍ବେଦନଶୀଳ ହେବା, ପରିବେଶ ପ୍ରତି ଦାୟିତ୍ୱବାନ ହେବା, ସତ୍ୟ ଓ ନ୍ୟାୟ ପଥରେ ଚାଲିବା ମଧ୍ୟ ଏକ ଶିକ୍ଷାର ଏକ ମହାନ ଉଦ୍ଦେଶ୍ୟ।
1: କ୍ଷଣପ୍ରଭା, ଆଜିର ଏତେ ସବୁ ଆଲୋଚନା ମଧ୍ୟରେ ମୁଁ ଏତିକି କହିବାକୁ ଚାହିଁବି ଯେ ଗୁରୁକୁଳ ଶିକ୍ଷା ଆମକୁ ଶିଖାଇଥାଏ ମୂଳ ସହ ଯୋଡ଼ି ହୋଇ ରହିବାକୁ। ଆଧୁନିକ ଶିକ୍ଷା ଆମକୁ ଶିଖାଏ ଯେ ଆକାଶକୁ ଛୁଇଁବାକୁ। ମୂଳ ଯେତେ ଶକ୍ତିଶାଳୀ ହେବ, ଗଛ ସେତେ ଉଚ୍ଚକୁ ବଢ଼ିପାରିବ, ନା କ'ଣ କହୁଛ?
0: ଠିକ କଥା କହିଲ ସିପ୍ରା।
1: ସେହିପରି ମୂଲ୍ୟବୋଧ ଯେତେ ଦୃଢ଼ ହେବ, ଜ୍ଞାନର ବିକାଶ ମଧ୍ୟ ସେତେ ସାର୍ଥକ ହେବ।
0: ସେଥିପାଇଁ ଯୁବବନ୍ଧୁ, ଆମେ ସମସ୍ତେ ମିଶି ଏମିତି ଏକ ଶିକ୍ଷାର ସ୍ୱପ୍ନ ଦେଖିବା ଯାହା କେବଳ ମସ୍ତିଷ୍କକୁ ନୁହେଁ, ହୃଦୟକୁ ମଧ୍ୟ ଆଲୋକିତ କରିବ, ଯାହା କେବଳ ଜୀବିକା ନୁହେଁ, ଜୀବନର ଅର୍ଥ ମଧ୍ୟ ଆମକୁ ଶିଖାଇବ, ଯାହା କେବଳ ବ୍ୟକ୍ତିର ଉନ୍ନତି ନୁହେଁ, ସମଗ୍ର ସମାଜର କଲ୍ୟାଣ ମଧ୍ୟ ପ୍ରଶସ୍ତ କରିବ।
1: ଯୁବବନ୍ଧୁ, ତେଣୁ ଆପଣମାନେ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ, ଜ୍ଞାନର ଆଲୋକରେ ନିଜ ଜୀବନ ଓ ସମାଜକୁ ଆଲୋକିତ କରନ୍ତୁ।
0: ଯୁବବନ୍ଧୁ, କଥାରୁ ଟିକେ ବିରତି ନେଇ ଚାଲନ୍ତୁ ଶୁଣି ନବା ଏହି ଗୀତଟି।

0: ପୃଥିବୀରେ ଅନେକ ଦେଶ ଅଛନ୍ତି, ଅନେକ ଭାଷା ମଧ୍ୟ ଅଛି, ଅନେକ ଧର୍ମ, ପରମ୍ପରା ଏବଂ ସଂସ୍କୃତି ମଧ୍ୟ ରହିଛି। ଆମର ପୋଷାକ ମଧ୍ୟ ଭିନ୍ନ, ଖାଦ୍ୟ ଭିନ୍ନ, ଜୀବନ ଶୈଳୀ ମଧ୍ୟ ଭିନ୍ନ, କିନ୍ତୁ ଏହି ସମସ୍ତ ଭିନ୍ନତା ମଧ୍ୟରେ ଗୋଟିଏ କଥା ସମାନ, ଆମେ ସମସ୍ତେ ମଣିଷ ଏବଂ ଶାନ୍ତି ସମ୍ମାନ ସହଯୋଗ ସହିତ ବଞ୍ଚିବାକୁ ଚାହୁଁଛୁ। ସେଥିପାଇଁ ତ ଯୁବବନ୍ଧୁ ପ୍ରତ୍ୟେକ ବର୍ଷ ଜୁନ୍ 10 ଆମେ ପାଳନ କରିଥାଉ ଇଣ୍ଟରନ୍ୟାସନାଲ ଡେ ଫର୍ ଡାଇଲଗ୍ ଆମଙ୍ଗ୍ ସିଭିଲାଇଜେସନ।
1: ବନ୍ଧୁଗଣ, କୌଣସି ଆନ୍ତର୍ଜାତୀୟ ଦିବସର ମହତ୍ତ୍ୱ ବୁଝିବା ପାଇଁ ତାହାର ଇତିହାସ ଜାଣିବା ନିହାତି ଦରକାର। ଆନ୍ତର୍ଜାତୀୟ ସଭ୍ୟତାମାନଙ୍କ ମଧ୍ୟରେ ସଂଳାପ ଦିବସ ଏକ ନୂତନ ଆନ୍ତର୍ଜାତୀୟ ଦିବସ ଭାବରେ ପରିଚିତ। ଏହା ଆରମ୍ଭ ହୋଇଥିଲା 2024 ଯେତେବେଳେ ଜାତିସଂଘର ସାଧାରଣ ପରିଷଦ 2024 ଏକ ପ୍ରସ୍ତାବ ଗ୍ରହଣ କରି ପ୍ରତ୍ୟେକ ବର୍ଷ ଜୁନ୍ 10 ଇଣ୍ଟରନ୍ୟାସନାଲ ଡେ ଫର୍ ଡାଇଲଗ୍ ଆମଙ୍ଗ୍ ସିଭିଲାଇଜେସନ୍ ଭାବରେ ପାଳନ କରିବାକୁ ଘୋଷଣା କରିଥିଲା। ଏହି ପ୍ରସ୍ତାବକୁ ଚୀନ ପକ୍ଷରୁ ଉପସ୍ଥାପନ କରାଯାଇଥିଲା ଏବଂ 80 ଅଧିକ ଦେଶ ଏହାକୁ ସମର୍ଥନ କରିଥିଲେ। ଏହି ଦିବସ ପ୍ରତିଷ୍ଠା ପଛରେ ଏକ ଗଭୀର ଚିନ୍ତାଧାରା ମଧ୍ୟ ରହିଛି। ଆଜିର ବିଶ୍ୱଯୁଦ୍ଧ ହିଂସା, ଅସହିଷ୍ଣୁତା, ଘୃଣା ଏବଂ ସାଂସ୍କୃତିକ ଭୁଲ ବୁଝାମଣା ଓ ବିଶ୍ୱାସର ସଙ୍କଟ ଭଳି ଅନେକ ଚ୍ୟାଲେଞ୍ଜର ସାମ୍ନା କରୁଛି। ଏପରି ସମୟରେ ଜାତିସଂଘ ଅନୁଭବ କରିଥିଲା ଯେ ବିଭିନ୍ନ ସଭ୍ୟତା, ସଂସ୍କୃତି ଓ ଧର୍ମ ମଧ୍ୟରେ ସଂଳାପ ହିଁ ପରସ୍ପର ବୁଝାମଣା ଓ ବିଶ୍ୱ ଶାନ୍ତିର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ।
0: ଯୁବବନ୍ଧୁ, ସଭ୍ୟତାମାନଙ୍କ ମଧ୍ୟରେ ସଂଳାପର ଧାରଣା କିନ୍ତୁ ଗୋଟେ ନୂଆ ବିଷୟ ନୁହଁ। ବର୍ଷ ବର୍ଷ ଧରି ଜାତିସଂଘ ଓ ବିଶ୍ୱ ସମୁଦାୟ ବିଭିନ୍ନ ସଂସ୍କୃତି ଓ ସଭ୍ୟତା ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଉପରେ ସବୁବେଳେ ଗୁରୁତ୍ୱ ଦେଇ ଆସୁଛି। ବିଶ୍ୱର ଇତିହାସ ଆମକୁ କହିଛି, ଯେତେବେଳେ ସଭ୍ୟତାମାନେ ପରସ୍ପର ସହ କଥାବାର୍ତ୍ତା କରନ୍ତି ସେତେବେଳେ ଜ୍ଞାନ, ବିଜ୍ଞାନ, କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ଘଟେ। କିନ୍ତୁ ଯେତେବେଳେ ସେମାନଙ୍କ କଥାବାର୍ତ୍ତା ମଧ୍ୟରେ ସଂଘର୍ଷ ଆସିଯାଏ ସେତେବେଳେ ମାନବ ସମାଜ କ୍ଷତିଗ୍ରସ୍ତ ହୋଇଯାଏ। ଆଉ ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଏହା ବୁଝାଇବା ଯେ ପୃଥିବୀର ସମସ୍ତ ସଭ୍ୟତା ଓ ସଂସ୍କୃତି ମାନବ ଜାତିର ଏକ ସାମୂହିକ ଐତିହ୍ୟ। କୌଣସି ସଭ୍ୟତା ଗୋଟେ ବଡ଼ କିମ୍ବା ଛୋଟ ନୁହେଁ ଯୁବବନ୍ଧୁ, ପ୍ରତ୍ୟେକ ସଭ୍ୟତା ହେଉଛି ମାନବ ସମାଜକୁ କିଛି ନା କିଛି ମୂଲ୍ୟବାନ ଅବଦାନ ଦେଇଛି। ସେଥିପାଇଁ ତ ବିବିଧତାକୁ ସମ୍ମାନ ଦେବା ଏବଂ ପରସ୍ପର ମଧ୍ୟରେ ସଂଳାପ ବଢ଼ାଇବା ଅତ୍ୟନ୍ତ ରୂପେ ଜରୁରୀ।

0: ଶ୍ରୋତାବନ୍ଧୁ, ସମୟ ତ ହେଲାଣି ଆଜିର କାର୍ଯ୍ୟକ୍ରମକୁ ଏଇଠି ସମାପ୍ତ କରିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା, ଆପଣଙ୍କର ମୂଲ୍ୟବାନ ମତାମତ ଆମକୁ ଚିଠି ଲେଖି ଜଣାଇବା ପାଇଁ ବିଲକୁଲ ବି ଭୁଲିବେ ନାହିଁ। ଆମକୁ ଚିଠି ଲେଖି ଜଣାଇବାର ଠିକଣାଟି ହେଉଛି ଯୁବବାଣୀ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ ଆକାଶବାଣୀ ପୁରୀ, ପିନ୍ ନମ୍ବର 752001।
1: ଯୁବବନ୍ଧୁ, ଆପଣ ନିଜର ବହୁମୂଲ୍ୟ ମତାମତ ଆମକୁ SMS କିମ୍ବା ହ୍ୱାଟ୍ସଆପ୍ ମାଧ୍ୟମରେ ପଠାଇ ପାରିବେ। ଏଥି ନିମନ୍ତେ ଆମ ଫୋନ୍ ନମ୍ବରଟି ଲେଖି ରଖନ୍ତୁ। ଆମ ଫୋନ୍ ନମ୍ବରଟି ହେଉଛି 9437037892।
0: ଶ୍ରୋତାବନ୍ଧୁ, ଯୁବବାଣୀ ଓ ଆକାଶବାଣୀର ପ୍ରତ୍ୟେକଟି କାର୍ଯ୍ୟକ୍ରମ ନିଜ ମୋବାଇଲ୍ ଫୋନ୍ ମାଧ୍ୟମରେ ସହଜରେ ଲାଇଭ୍ ଶୁଣିବା ପାଇଁ ବର୍ତ୍ତମାନ ହିଁ ନିଜ ଫୋନ୍ରେ ଡାଉନଲୋଡ୍ କରନ୍ତୁ ନ୍ୟୁଜ୍ ଅନ୍ AIR ଆପ୍।
1: ତାହେଲେ ଯୁବବନ୍ଧୁ, ଆଜିର କାର୍ଯ୍ୟକ୍ରମର ବିଦାୟ ନେଉଛୁ। ଆମେ ଆପଣଙ୍କ ଯୁବ ସାଥୀ ମୁଖ୍ୟ ଅଣପ୍ରଭା
0: ଆଉ ମୁଁ ସିପ୍ରା
1: ରହୁଛୁ।
0: ନମସ୍କାର। ଜୟ ଭାରତ।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଥିଲେ ଯୁବବନ୍ଧୁମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ, ଉପସ୍ଥାପନାରେ ଥିଲେ ସିପ୍ରା ମିଶ୍ର ଏବଂ କ୍ଷଣ ପ୍ରଭା ଷଡ଼ଙ୍ଗୀ।

ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ରୂପରେଖ। ପ୍ରଥମେ ଚଳିତ ଅଧିବେଶନର କାର୍ଯ୍ୟସୂଚୀ, ପରେ ପରେ ଶୁଣିପାରିବେ ଆସନ୍ତାକାଲିର କାର୍ଯ୍ୟକ୍ରମର ରୂପରେଖ। କିଛି କ୍ଷଣ ମଧ୍ୟରେ ଭକ୍ତି ଗୀତଟିଏ ନେଇ ଆସିବୁ ଚିତ୍ତ ଜେନାଙ୍କ କଣ୍ଠରେ, ପରେ ପରେ ଗୋଟିଏ ଦେଶାତ୍ମବୋଧ ଗୀତ ଶୁଣିପାରିବେ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:20 ଶୁଣିପାରିବେ ଶ୍ରୋତା ବନ୍ଧୁ। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ଆଞ୍ଚଳିକ ସମ୍ବାଦ 6:45। ଆଜିର ପ୍ରସଙ୍ଗ 6:55। ସନ୍ଧ୍ୟା 7:00 ଶୁଣିବେ କେତୋଟି ଓଡ଼ିଆ କଥା ଚିତ୍ରର ଗୀତ। ଓଡ଼ିଆରେ ସମ୍ବାଦ 7:15। ମୟୂରଭଞ୍ଜ ଜିଲ୍ଲା ହାଲଚାଲ 7:25 ଶୁଣିପାରିବେ। ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ ଆଜି ସନ୍ଧ୍ୟା 7:30। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ମାନସୀ ଦେଇ ଏବଂ ପ୍ରକାଶ କୁମାର ରଥ। ବିହନ ବିଶୋଧନ ସମ୍ପର୍କରେ ଆଜି ଶୁଣିବେ ଏକ ବିଶେଷ ଆଲୋଚନା ସସ୍ମିତା ମହାନ୍ତିଙ୍କ ସହିତ, ଯିଏକି ପିପିଲି ସହକାରୀ କୃଷି ଅଧିକାରୀ ଅଟନ୍ତି। ଆଜି ରାତି 8:00 ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ। ସମାଚାର ସନ୍ଧ୍ୟା 8:45। ରାତି 9:00 ନ୍ୟୁଜ୍ ଆଟ୍ 9 ଏବଂ 9:15 ସ୍ପଟଲାଇଟ୍। ଆମର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 9:30। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ। ଆଜି ରାତି 10:00 ଶ୍ରୋତାବନ୍ଧୁମାନେ ଶୁଣିପାରିବେ ଆକାଶବାଣୀର ସମାଚାର ବିଭାଗ ଦ୍ୱାରା ପ୍ରସ୍ତୁତ ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ କାର୍ଯ୍ୟକ୍ରମ। ଆଜି ଶୁଣିବେ ଭିତ୍ତିଭୂମିର ବିକାଶ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ବିଭାଗର ମାନ୍ୟବର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ। ଶୁଣିବେ କେତୋଟି ଜଗନ୍ନାଥ ଭଜନ, ପରେ ପରେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ। ଏଥିଲା ଚଳିତ ଅଧିବେଶନର କାର୍ଯ୍ୟସୂଚୀ। ଏଥର ଶୁଣନ୍ତୁ ଆସନ୍ତାକାଲିର ପ୍ରାତଃ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ।

ଆସନ୍ତାକାଲି ସକାଳ 6:05 ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ। 6:40 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 103ତମ ଅଧ୍ୟାୟ ଶୁଣିବେ। କ୍ଷେତ୍ର ମହିମା 7:25 ଦିନ 8:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 10:00 ଶ୍ରୀକ୍ଷେତ୍ର ସୁରଭି। ଦିନ 11:00 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ମୁକ୍ତା, ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ରାଜଶ୍ରୀ ସାହୁ। ଏଥିସହିତ ଶେଷ ହେଲା କାର୍ଯ୍ୟକ୍ରମର ରୂପରେଖ। ଶ୍ରୋତବନ୍ଧୁ ଏଥର ଆସନ୍ତୁ ଶୁଣିବା ପାଣିପାଗ ସମ୍ପର୍କୀୟ ସୂଚନା। ଆଞ୍ଚଳିକ ପାଣିପାଗ ଭୀଷଣ କେନ୍ଦ୍ରରୁ ହସ୍ତଗତ ତଥ୍ୟ ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ତା'ର ଆଖପାଖ ଅଞ୍ଚଳର କେତେକ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଅଛି। ଆସନ୍ତା 3 ଦିନ ପରେ ତାପମାତ୍ରାରେ 2-3 ଡିଗ୍ରୀ ସେଲସିୟସ୍ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଅଛି, କିନ୍ତୁ ଆସନ୍ତା 2 ଦିନ ମଧ୍ୟରେ ପୁରୀ ଏବଂ ତା'ର ଆଖପାଖ ଅଞ୍ଚଳରେ 1-2 ସ୍ଥାନରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ସହ ବର୍ଷା ହେବ ଏବଂ 50-60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବାର କାଳବୈଶାଖୀ ଦେଖାଯିବାର ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଅଛି। ପାଣିପାଗ ସମ୍ପର୍କୀୟ ସୂଚନାଟି ଏଠି ଶେଷ ହେଲା ଶ୍ରୋତବନ୍ଧୁ।

0: ସକାଳ 5ଟାରୁ 5:30 ଭିତରେ ଆସିକିନା ପ୍ରଥମେ NH ଝାଡୁ କରୁ, ଡ୍ରେନ ଉପରୁ ତଳୁ ପୁରା ଝାଡୁ ସଫା ସୁତର କରିକିନା ତାପରେ ଆମ ମ୍ୟାଡମ ମାନେ କୁହନ୍ତି ଯେ ଆଜି କୋଉ ଗଳି କୋଉ ଏରିଆ ଝାଡୁ ହବ, କି ଆମେ ସେଇ ଏରିଆ ବି ଝାଡୁ କରିକିନା ଯୋଉ ଯୋଉ କମ୍ପ୍ଲେନ ବି ଥାଏ କେତେବେଳେ କେମିତି ସେଗୁଡା ବି ସବୁ ମ୍ୟାଡମ କହନ୍ତି, ଆମେ ସବୁ କ୍ଲିନ କରୁ ଯାଇ।
1: ତ ଆପଣ ଏଇସବୁ କାମ ଯେତେବେଳେ କରନ୍ତି, ଏମିତି ପୁଣି କେବେ ମନରେ ଆସେ ନା ଏତେ ଅପରିଷ୍କାର କାମ ସବୁବେଳେ ଅଳିଆ ଆବର୍ଜନା ପଡୁଛି, ଏଗୁଡାକ ସବୁବେଳେ କିଏ କରିବ, ଏ କାମ ଛାଡିଦେବି?
0: ନା ମ୍ୟାଡମ, ଭାବିକି ବାହାରିଛି ଯେ କିଛି ସ୍ୱଚ୍ଛ କରିବି, ତାହେଲେ ସେଟା ଭାବିବି କାହିଁକି ଯେ ଏତେ ଅଳିଆ କାମ କରିବିନି, ସେଟା କେବେ ମନରେ ଆସିବି ନାହିଁ ଯେ ଏମିତି କାମ କରିବିନି, ସେଟା ଖୁସିରେ ଆମେ କରୁ, ଯୋଉଟା କି ଲୋକ ସ୍ୱଚ୍ଛତାରେ ରହିବେ, ରୋଗ କାହାକୁ କିଛି ନ ହବ।
2: ମୋ ନାଁ ହଉଛି ବିଜୟ ଲକ୍ଷ୍ମୀ ନାୟକ, ମୁଁ 11 ନମ୍ବର ୱାର୍ଡର ସ୍ୱଚ୍ଛ ସାଥୀ ଭାବେ କାମ କରୁଛି। ମୋ ୱାର୍ଡରେ 14ଟା ମାନେ ଗଳି ଅଛି, ସବୁ ଜିନିଷ ହେଇପାରିବନି ସବୁ ଗଳି, ସେଥିପାଇଁ ଆମେ ତାଙ୍କୁ ମାନେ କହିବା ପାଇଁ ପଡେ ଯେ ଆଜି ମେନ୍ ରୋଡ ସରିଲା ପରେ ଏଇ 2ଟା ଗଳି ଝାଡୁ କରିବେ, ସେମାନେ ସେଇ 2ଟା ଗଳି କରିଦିଅନ୍ତି। ଆଉ ଡ୍ରେନ୍ ବି 14ଟା ଅଛି, ତ ମ୍ୟୁନିସିପାଲିଟି 2 ଜଣ ୱାର୍କର ଡେଲି ଦିଅନ୍ତି ଆମକୁ, ଯୋଉ ଡ୍ରେନ୍ ଗୁଡା ବେଶୀ ମାନେ ମଇଳା ହେଇଯାଇଥାଏ, ମାନେ ରୋଟେଟ୍ ହୁଏ, ଯେମିତି ଆଜି 2ଟା ଡ୍ରେନ୍ ହେଲା, କାଲି 2ଟା ଡ୍ରେନ୍ ହେଲା, ଏମିତି ହେଇକି ସବୁଦିନ 2-2ଟା ଡ୍ରେନ୍ ସଫା କରାଯାଏ। ସକାଳ ପାହିଲେ ମାନେ ଆମର ଗୋଟେ ଦାୟିତ୍ୱ ସେଟା ଯେ କେମିତି ମେନ୍ ରୋଡ୍ଟା ସଫା ହେବ, ଜିମ୍ ଗୋଟେ ଅଛି, ଜିମ୍ଟା ସଫା ସକାଳୁ ନ କରେଇଲେ ପଳେଇ ଆସନ୍ତି ସମସ୍ତେ ଏକ୍ସରସାଇଜ୍ କରିବା ପାଇଁ। ଆଉ ସକାଳୁ ବାହାରିକି ଆମେ ଆଗେ ଲୋକମାନେ କୋଉଠି ଅଳିଆ ପକଉଛନ୍ତି, କୋଉଠି ରହିଯାଉଛି ଅଳିଆ, ଟ୍ରାକ୍ଟର ନେଇନି, ଆମେ ଫୋନ୍ କରିକି କହିଦଉଛୁ ଯେ ନାଇଁ ଏଇଠି ଅଳିଆ ରହିଯାଇଛି, କି ଏଇଠି ଲୋକମାନେ ପକେଇ ଦେଇଛନ୍ତି, ଉଠେଇ ଦିଅନ୍ତୁ। ତାପରେ ଘର ଘର ଯୋଉ ଆମର ସ୍ୱଚ୍ଛ ସେବାରେ ଯାଉଛି, ଯେତିକି ପାରୁଛୁ ଆମେ ଦିନକୁ 10ଟା 20ଟା ଘର ଭିଜିଟ କରୁଛୁ ଯେ ଓଦା ଶୁଖିଲା ଅଲଗା ଦିଅନ୍ତୁ, ବାହାରେ ପକାନ୍ତୁନି, ନିଜେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ଦିଅନ୍ତୁ।
0: ଆମର ମ୍ୟୁନିସିପାଲିଟି ତରଫରୁ ଯୋଉ ଅଳିଆ ସବୁ ଘରୁ ଘରୁ ଯାଉଛି ତା ପାଇଁ ବ୍ୟବସ୍ଥା ସବୁ କରାଯାଇଛି, ଆମର ଅଛନ୍ତି ସୁପରଭାଇଜର ମ୍ୟାଡମ ସେଇ ବିଷୟରେ କହିବେ।
3: ନମସ୍କାର ମ୍ୟାଡମ, ମୋ ନାଁ ତମସା ଲାଏକ। ମ୍ୟାଡମ ଆମର ଟୋଟାଲ 16ଟା ଗାଡି ଚାଲୁଛି ସ୍ୱଚ୍ଛ ସଭାରେ, ଆମର 2ଟା MCC MRF, ୱେଲ୍ଥ ସେଣ୍ଟର 1, ୱେଲ୍ଥ ସେଣ୍ଟର 2, ଗୋଟେ ଅଛି ବ୍ରାହ୍ମଣୀ ଗାଁରେ ଆଉ ଗୋଟେ ଅଛି ଆମର ଓଲ୍ଡ ଟାଉନରେ। ସବୁ ଘର ଘର କା କୁହା ହେଇଛି ଓଦା ଶୁଖିଲା ଅଲଗା ଅଲଗା ଦିଅନ୍ତୁ, ତ ସେଇ ହିସାବରେ ଆମର 8ଟା ଗାଡି ଏପଟେ ଯାଏ, 8ଟା ଗାଡି ସେପଟେ ଯାଏ। ଆଉ ସେଠି ଆମର SHG ମା ମାନେ ସବୁ ଅଛନ୍ତି, ନିଜଗଡ଼ରେ ଆମର 2ଟା SHG ଗ୍ରୁପ କାମ କରୁଛନ୍ତି ଆଉ ବ୍ରାହ୍ମଣୀ ଗାଁରେ 3ଟା। ତ ଏଠୁ ଗାଡି ଗଲା ପରେ MRF ମାନେ ହେଲା ଆମର ଯୋଉଠି ଶୁଖିଲା ଜିନିଷ ଗୁଡା ଦିଆ ହୁଏ, ତ ଶୁଖିଲା ଜିନିଷକୁ ସେମାନେ ଫେର ଅଲଗା ଅଲଗା କରନ୍ତି, ପ୍ଲାଷ୍ଟିକ ବୋତଲ ଅଲଗା କରନ୍ତି, କାଚ କାଗଜ ଏଗୁଡା ସବୁ କାଟିକି ଅଲଗା ଅଲଗା ଆମର ଘର କରାହେଇଛି, ସେ ଭିତରେ ସବୁ ରଖାହୁଏ, କବାଡ଼ିଆ ସବୁ ତାକୁ ନେଇକି ଯାଆନ୍ତି। ଓଦା ମାଲ ପାଇଁ ମ୍ୟାଡମ ଆମର ମେସିନ ଲାଗିଛି, ତାକୁ ଆମର ସବୁ କଟା ହୁଏ, ଆମର କୁଣ୍ଡ ଅଛି, ସେ କୁଣ୍ଡରେ ପ୍ରଥମେ ଗୋବର ଲିପା ହୁଏ, ଗୋଟେ ଲେୟାର ଆମର ସେ ଓଦା ମାଲ ପଡେ, ତାପରେ ଆମର ଗୋଟେ ସଲ୍ୟୁସନ ତିଆରି ହୁଏ ମ୍ୟାଡମ, ଯୋଉଟା କି ଆମେ EM ସଲ୍ୟୁସନ କହୁଛୁ, ଆମର ଦହି ଆଉ ଗୁଡରେ ତାକୁ ଆମର ସେ କୁଣ୍ଡ ଭିତରେ ପକା ହୁଏ, ସେ 45 ଦିନ ପର୍ଯ୍ୟନ୍ତ ସେ କୁଣ୍ଡରେ ରୁହେ। ତାପରେ ସେ ତାକୁ ଆମ SHG ମା ମାନେ ବାହାର କରିକି ଶୁଖାନ୍ତି ଖରାରେ, ତାପରେ ତାକୁ ଆମର ଖତ ପ୍ରସ୍ତୁତ ହୁଏ, ସେଠି ବି ଆମର କିଛି ରେଭିନ୍ୟୁ ଜେନେରେଟ୍ ହଉଛି କେଉଁଝରଗଡ଼ ମ୍ୟୁନିସିପାଲିଟି ପାଇଁ। ତା ସହିତ ଆମର ଯୋଉ ମା ମାନେ କାମ କରୁଛନ୍ତି ତାଙ୍କୁ ଦରମା ହିସାବରେ ଦିଆ ହଉଛି, ସେମାନେ ବି ଆର୍ଥିକ ସ୍ୱାବଲମ୍ବୀ ହେଇପାରିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନକୁ ବି ମଧ୍ୟ ଆମେ ବହୁତ ବହୁତ ଧନ୍ୟବାଦ ଜଣାଉଛୁ, ଯୋଉଥିପାଇଁ କି ବହୁତ ସାରା ଲେଡିଜ୍ ସେଠି ଏନଗେଜ୍ ହେଇକି ଅଛନ୍ତି।
4: ପୁତୁଲି ଜେନା, ସ୍ୱଚ୍ଛତା ବିଷୟରେ ସମାଜ ଗୁଡେ ବାର୍ତ୍ତା ରହିଛି ମୋର।

ଶୁଣୁଥିଲେ ଆକାଶବାଣୀ କେନ୍ଦୁଝର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ଅନିତା ତିର୍କି, ଉପସ୍ଥାପନାରେ ଥିଲେ କଳ୍ପନାରାଣୀ ସାହୁ।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଭାରତର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରି ଇତିହାସ ସୃଷ୍ଟି କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ପ୍ରଥମଥର ପାଇଁ ଶପଥ ଗ୍ରହଣ କରିଥିଲେ। ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ ଆଜି ସୁଦ୍ଧା 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି। ଏ କ୍ଷେତ୍ରରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଶ୍ରୀ ମୋଦି ଅତିକ୍ରମ କରିଛନ୍ତି। 1952 ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ପଣ୍ଡିତ ନେହେରୁଙ୍କର କାର୍ଯ୍ୟକାଳ 4,398 ଦିନ ଥିଲା। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। 30ରୁ ଅଧିକ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସେହି ଦେଶଗୁଡ଼ିକର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ବୈଷୟିକ କ୍ଷେତ୍ରରେ ବିଭିନ୍ନ ରାଷ୍ଟ୍ର ଶ୍ରୀ ମୋଦିଙ୍କୁ ସର୍ବାଧିକ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ସଫଳତା ପାଇଁ ବିଶ୍ୱର କୋଣ ଅନୁକୋଣରୁ ଶ୍ରୀ ମୋଦିଙ୍କୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟୁଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ର କ୍ୟାବିନେଟ୍ରେ ପ୍ରଶଂସା କରାଯାଇଛି। ଏ ନେଇ ଏକ ସଂକଳ୍ପ ପାରିତ କରାଯିବା ସହ କ୍ୟାବିନେଟ୍ ସଦସ୍ୟମାନେ ଛିଡ଼ା ହୋଇ ଶ୍ରୀ ମୋଦିଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ସରକାରୀ ଅଧିକାରୀମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର 23 ବିଭାଗ ଓ 5 ନିର୍ଦ୍ଦେଶାଳୟରେ 205 ଜଣ ସରକାରୀ ଅଧିକାରୀ ଯୋଗ ଦେଇଛନ୍ତି। ଶିବିରର ପ୍ରଥମ ଦିନରେ ଆଜି ଓଡ଼ିଆ ଶବ୍ଦଭଣ୍ଡାରର ବ୍ୟବହାରିକ ରୂପ, କମ୍ପ୍ୟୁଟରରେ ଓଡ଼ିଆ ଟାଇପ୍, ଉଶ୍ୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ଇଂରାଜୀରୁ ଓଡ଼ିଆ ଅନୁବାଦ, ଓଡ଼ିଆରେ ଟିପ୍ପଣୀ, ଚିଠା ଏବଂ ଆଦେଶନାମା ପ୍ରସ୍ତୁତି ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆର୍ସିର ସଦସ୍ୟ ଭାବେ ସୁଧାଂଶୁ ଶେଖର ବଡ଼ପଣ୍ଡା ଆଜି

0: ନୃତ୍ୟ କର୍ମଶାଳା ଆରମ୍ଭ ହୋଇଛି। ଏହା 12 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଦ୍ୱାରା ସଂଯୋଜିତ ଖ ଚମ୍ପୁ ଆଧାରିତ ଅଭିନୟର ପଦ୍ମଶ୍ରୀ ମୁଦଗଲ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। କର୍ମଶାଳାରେ 50ରୁ ଅଧିକ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ନୂଆପଡ଼ା ଜିଲ୍ଲାରେ ରବିଧାନ କିଣା ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା 50 ଧାନ କ୍ରୟ କେନ୍ଦ୍ର ମାଧ୍ୟମରେ 2,577 ଜଣ ଚାଷୀଙ୍କଠାରୁ 1,33,146 କ୍ୱିଣ୍ଟାଲ ଧାନ କିଣାଯାଇଛି ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। ଚାଷୀମାନଙ୍କୁ ସୁବିଧାଜନକ ପରିବେଶରେ ଧାନ ବିକ୍ରି କରିବା ପାଇଁ ସୁଯୋଗ ଦେବା ସହିତ ସ୍ୱଚ୍ଛ ଓ ଶୃଙ୍ଖଳିତ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ କେତେକ ସ୍ଥାନ, ପଶ୍ଚିମ କେନ୍ଦ୍ରୀୟ ଉତ୍ତର ପଶ୍ଚିମ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଖୁବ୍ ଶୀଘ୍ର ମୌସୁମୀ ପ୍ରବେଶ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଚଳିତ ସପ୍ତାହର ଶେଷ ଆଡ଼କୁ ମୌସୁମୀ ବାୟୁ ଓଡ଼ିଶାକୁ ଆଗମନ କରିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପାଗ ଅନୁକୂଳ ଥିବାରୁ ରାଜ୍ୟର କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଲାଗି ରହିଛି। ଅନ୍ୟପକ୍ଷରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରହିବ ଏବଂ ବଜ୍ରପାତ ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ଦିନ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଜଣାଇ କେନ୍ଦ୍ର କ୍ୟାବିନେଟ୍ରେ ପାରିତ ହେଲା ସଂକଳ୍ପ। ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଆଜିଠାରୁ ଆରମ୍ଭ ହେଲା ଦୁଇଦିନିଆ ପ୍ରଶିକ୍ଷଣ ଶିବିର। ନୀତି ଆୟୋଗ ବୈଠକରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଏବଂ ଚଳିତ ସପ୍ତାହ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜ୍ୟକୁ ପ୍ରବେଶ କରିବା ନେଇ ପାଣିପାଗ ବିଭାଗର ଅନୁମାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ନିରନ୍ତର ଶାସନର 12 ବର୍ଷ। ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏ କ୍ଷେତ୍ରରେ ଶ୍ରୀ ମୋଦି ପଣ୍ଡିତ ଜବାହରଲାଲ ନେହେରୁଙ୍କ କାର୍ଯ୍ୟକାଳ ଅବଧିକୁ ଅତିକ୍ରମ କରିଛନ୍ତି। 2014 ମେ ମାସ 26 ତାରିଖରେ ଶ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1952 ମସିହା ମେ ମାସ 13 ତାରିଖରେ ପଣ୍ଡିତ ନେହେରୁ ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। 1964 ମେ ମାସ 27 ତାରିଖ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ତାଙ୍କର କାର୍ଯ୍ୟକାଳ 4,398 ଦିନ ରହିଥିଲା। ଏ ପର୍ଯ୍ୟନ୍ତ ଶ୍ରୀ ମୋଦି ପ୍ରଧାନମନ୍ତ୍ରୀ ଭାବେ 4,399 ଦିନ ଦାୟିତ୍ୱ ନିର୍ବାହ କରିସାରିଲେଣି, ଯାହାକି ତାଙ୍କୁ ଭାରତ ଇତିହାସରେ ସବୁଠାରୁ ଅଧିକ ସମୟ ପାଇଁ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ମାନ୍ୟତା ପ୍ରଦାନ କରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗଠିତ NDA ସରକାର ଦେଶରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ନିରନ୍ତର ଶାସନର 12 ବର୍ଷ ସଫଳତାର ସହ ପୂରଣ ହୋଇଛି। 140 କୋଟିରୁ ଅଧିକ ଲୋକଙ୍କ ଭାଷା, ସଂସ୍କୃତି, ଧର୍ମ, ବିବିଧତା ମଧ୍ୟରେ ଆଶା ଓ ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସବୁଠାରୁ ଲୋକପ୍ରିୟ ଗଣତାନ୍ତ୍ରିକ ନେତା ଭାବେ ମାନ୍ୟତା ମିଳିଛି। 30ରୁ ଅଧିକ ଦେଶ ଶ୍ରୀ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିଛନ୍ତି। ସାଧାରଣ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ସର୍ବୋଚ୍ଚ ନିର୍ବାଚିତ ପଦବୀକୁ ଶ୍ରୀ ମୋଦିଙ୍କ ଉତ୍ଥାନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାରେ ରହିଥିବା ସୁଯୋଗ ଏବଂ ସାମାଜିକ ଗତିଶୀଳତାର ଏକ ଉଦାହରଣ ପାଲଟିଛି। ଭାରତ ଇତିହାସରେ ବିଶ୍ୱର ଦ୍ରୁତ ଗତିଶୀଳ ପ୍ରମୁଖ ଅର୍ଥନୀତି ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ବିଭିନ୍ନ ରାଷ୍ଟ୍ର ସହ ବାଣିଜ୍ୟ ଚୁକ୍ତିନାମା, ବିକାଶ, ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା, ଦକ୍ଷିଣ ବିଶ୍ୱକୁ ପ୍ରାଥମିକତା ଆଦି ବିଭିନ୍ନ ବୈଶ୍ୱିକ ପ୍ରସଙ୍ଗରେ ଭାରତ ନିଜର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। 12 ବର୍ଷର ଶାସନକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଏକ ବଡ଼ ସଫଳତା। ଆର୍ଥିକ ସମାବେଶୀ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବାରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ପ୍ରାୟ 50 କୋଟିରୁ ଅଧିକ ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ସିଧାସଳଖ ସହାୟତା ପ୍ରଦାନ କରାଯାଇପାରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେଶର 4 କୋଟି ଲୋକଙ୍କୁ ଘର ପ୍ରଦାନ କରିଛି। ସ୍ୱଚ୍ଛ ଭାରତ ଅଭିଯାନ ଅଧୀନରେ 12 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଏବଂ ଉଜ୍ଜ୍ୱଳା ଯୋଜନାରେ 10 କୋଟିରୁ ଅଧିକ ମହିଳା ସାମିଲ ହେବା ଦେଶରେ ମୌଳିକ ଆବଶ୍ୟକତା ପୂରଣ

0: କରିବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିପାଦନ କରୁଛି। ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ଏକ ସର୍ବବୃହତ୍ ସ୍ୱାସ୍ଥ୍ୟ ବୀମା ଯୋଜନା ଭାବେ ମାନ୍ୟତା ପାଇଛି। କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ଯୋଜନାର ସୁଫଳ ଏପର୍ଯ୍ୟନ୍ତ ବିଭିନ୍ନ ହିତାଧିକାରୀଙ୍କ ପାଖରେ ପହଞ୍ଚି ସାରିଛି। ସମାଜର ସମସ୍ତ ବର୍ଗର 70 ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଆୟୁଷ୍ମାନ ବୟୋବନ୍ଦନା ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯିବା ଏକ ଉଲ୍ଲେଖନୀୟ ପଦକ୍ଷେପ। ଦେଶର ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିଛି। ରେଳ ଓ ସଡ଼କ ଯୋଗାଯୋଗ ଅଧିକ ବ୍ୟାପକ ହୋଇଛି। କାଶ୍ମୀରକୁ କନ୍ୟାକୁମାରୀ ସହ ଯୋଡ଼ୁଥିବା ରେଳ ଯୋଗାଯୋଗ ମଧ୍ୟରେ ଉଚ୍ଚତମ ରେଳ ବ୍ରିଜ୍ ନିର୍ମାଣ ଏକ ବଡ଼ ସଫଳତା ଭାବେ ଗ୍ରହଣ କରାଯାଇଛି। ଦେଶରେ ଜାତୀୟ ରାଜପଥ ଓ ଏକ୍ସପ୍ରେସ୍ ୱେ ନିର୍ମାଣ ବୃଦ୍ଧି ପାଇବା ସହ ବନ୍ଦେ ଭାରତ ଓ ନମୋ ଭାରତ ଭଳି ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ରେଳବାଇ ଆଧୁନିକୀକରଣକୁ ପ୍ରତିପାଦନ କରୁଛି। ଡିଜିଟାଲ ଆର୍ଥିକ କାରବାର କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ପାଲଟିଛି। ସ୍ୱଳ୍ପ ମୂଲ୍ୟରେ ଇଣ୍ଟରନେଟ୍ ଏବଂ 5G ସେବା ପ୍ରଦାନ ଭାରତକୁ ଏକ ଡିଜିଟାଲ ଶକ୍ତି କ୍ଷେତ୍ରରେ ପରିଣତ କରିଛି। ସଂସ୍କାରମୂଳକ GST ପରିବର୍ତ୍ତନ ଦେଶକୁ ଆର୍ଥିକ କ୍ଷେତ୍ରରେ ଅଧିକ ସଶକ୍ତ କରିଛି। କର ବ୍ୟବସ୍ଥା ସରଳ ହେବା ସହ ଲୋକଙ୍କ ଜୀବନଧାରଣ ମାନରେ ବ୍ୟାପକ ଉନ୍ନତି ହୋଇଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ସାକାର କରିଛି। ବିଶ୍ୱସ୍ତରରେ ଭାରତ ମୋବାଇଲ, ପ୍ରତିରକ୍ଷା ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ଉତ୍ପାଦର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଣତ ହୋଇଛି। ମହିଳା ସଶକ୍ତିକରଣ ଏବଂ କୃଷି କ୍ଷେତ୍ର ପାଇଁ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସେମାନଙ୍କୁ ଅଧିକ ସଶକ୍ତ କରିବା ସହ ଆୟ ବୃଦ୍ଧିରେ ସହାୟକ ହୋଇଛି। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ଦୃଷ୍ଟିକୋଣ ଆଧାରରେ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ଦେଶ ଦ୍ରୁତ ଗତିଶୀଳତା ଲାଭ କରୁଛି।
1: ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବସାଇଟ୍ରୁ ମଧ୍ୟ ଡାଉନଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମୀ ECI ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଆକାଶବାଣୀ ପୁରୀ 103.4 FM ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଶୁଣୁଛନ୍ତି ବାବୁସାନଙ୍କୁ ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ବାପୁ ଗୋସ୍ୱାମୀଙ୍କ ଗୀତ ରଚନା କଥାଚିତ୍ର ଲଭ୍ ମାଷ୍ଟର।

0: ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ଏକାଦଶ ଗଭର୍ଣ୍ଣିଂ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ବିକଶିତ ଭାରତ ଲାଗି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଟିମ୍ ଇଣ୍ଡିଆ ପରିପ୍ରେକ୍ଷୀରେ ଚଳିତ ବର୍ଷର ବିଷୟବସ୍ତୁ ରହିଛି 2047 ସୁଦ୍ଧା ବିକଶିତ ଭାରତ ଲାଗି ସମାବେଶୀ ମାନବ ବିକାଶ। ସମାଜର ତଥା ବୟସ, ଅଞ୍ଚଳ, ଲିଙ୍ଗ ଏବଂ ସାମାଜିକ ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଭାରତୀୟଙ୍କର ବିକାଶ ଉପରେ ଏହି ବିଷୟବସ୍ତୁ ମାଧ୍ୟମରେ ପ୍ରାଥମିକତା ଦିଆଯାଇଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ବୈଠକରେ ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ସହିତ ଦେଶବ୍ୟାପୀ ପ୍ରତ୍ୟେକ ନାଗରିକଙ୍କ ନିକଟରେ ବିକାଶର ସୁଫଳ ଯେଭଳି ପହଞ୍ଚିପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ। ଏହି ବୈଠକରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳମାନେ ଏକତ୍ରିତ ହୋଇ ତଥା ମୁଖ୍ୟମନ୍ତ୍ରୀମାନେ ଏକତ୍ରିତ ହୋଇ ସମାବେଶୀ ମାନବ ବିକାଶ ଢାଞ୍ଚା, ଉତ୍ପାଦ ଭିତ୍ତିକ ନିଯୁକ୍ତି, ଉଦ୍ୟମିତା ଓ ଅଭିବୃଦ୍ଧି ବିକେନ୍ଦ୍ରୀକରଣ, ସ୍ୱାସ୍ଥ୍ୟ, ପୁଷ୍ଟିଜନିତ ଖାଦ୍ୟ ଯୋଗାଣ ଏବଂ ସମସ୍ତଙ୍କ ଲାଗି ସମାନତା ଓ ସମ୍ମାନ ଉପଲବ୍ଧ କରାଇବା ପ୍ରସଙ୍ଗରେ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଅଣୁ ଆର୍ଥିକ ଅନୁଷ୍ଠାନ 2.0 ଲାଗି ଋଣ ନିଶ୍ଚିତ ଯୋଜନାର କାର୍ଯ୍ୟକାରୀ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା ଅଗଷ୍ଟ 31 କିମ୍ବା 20,000 କୋଟି ଟଙ୍କାର ଗ୍ୟାରେଣ୍ଟି ଉପଲବ୍ଧ ହେବା ପର୍ଯ୍ୟନ୍ତ ସରକାର ଏହି ମିଆଦ ବୃଦ୍ଧି କରିଛନ୍ତି। ଭାରତର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ସବୁଠାରୁ ଅଧିକ ସମୟ ଦାୟିତ୍ୱ ନିର୍ବାହ କରି ଇତିହାସ ରଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଏନ୍ଡିଏର 12 ବର୍ଷ ଶାସନ ପୂର୍ତ୍ତି ଅବସରରେ ଆଜି ନୂଆଦିଲ୍ଲୀରେ ଜାରି ରହିଛି ମେଣ୍ଟର ବୈଠକ ଏବଂ ଆସନ୍ତାକାଲି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ବୈଠକ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଛି। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18 ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି,
3: 2017 ଶିକ୍ଷା ବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡିକରେ ବାରିପଦା ମୁଖ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଫଳତାର ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ ଇଏ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଏ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି, ଶିକ୍ଷାଗତ କ୍ଷମତା, ଚିକିତ୍ସା ପ୍ରଦାନ କରିବା, ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଇଏ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ। ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ, 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ସମଗ୍ର ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପ ମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଇଏ ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ ନିଶ୍ଚିତ ଭାବରେ ଆନନ୍ଦିତ ଯେ ଖୁବ୍ କମ୍ ସମୟ ଭିତରେ ଏ ପ୍ରତିଷ୍ଠାନ ଶିକ୍ଷାଦାନ କ୍ଷେତ୍ରରେ ଏବଂ ସେବା କ୍ଷେତ୍ରରେ ମଧ୍ୟ ବିଶେଷ କରିକି ଶିକ୍ଷାଦାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି। ବର୍ତ୍ତମାନ ଏହି କଲେଜରେ ପ୍ରତିବର୍ଷ ଆମର ପାଠ ପଢ଼ୁଥିବା ଡାକ୍ତରୀ ଛାତ୍ରଙ୍କର ଅର୍ଥାତ୍ MBBS ଛାତ୍ରଛାତ୍ରୀ ପାଠ ପଢ଼ିବାର ଯେଉଁ ବ୍ୟବସ୍ଥା ରହିଛି ସେଥିରେ 125 ଜଣଙ୍କର ବ୍ୟବସ୍ଥା ରହିଛି। ଡାକ୍ତରୀ ଛାତ୍ରଛାତ୍ରୀ ହିସାବରେ ପାଠ ପଢ଼ିବାର ତାଙ୍କୁ ଦାୟିତ୍ୱ ଦିଆଯାଇଛି। ପିଠି ଉପରେ କଳା ଦାଗ ରହିଥିବା ବାଘ ସାରା ବିଶ୍ୱରେ କୌଣସି ଦେଶରେ ଦେଖାଯାଆନ୍ତି ନାହିଁ, କେବଳ ଏଇ ମୟୂରଭଞ୍ଜରେ ଆମର ଜୈବ ମଣ୍ଡଳ ଶିମିଳିପାଳରେ ଦେଖାଯାଆନ୍ତି।
2: ରାଜ୍ୟରେ ପ୍ରଥମ ଥର ପାଇଁ ସୈନିକ ବୋର୍ଡ ସହିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି କହିଛନ୍ତି,
4: ରାଜ୍ୟ ସୈନିକ ବୋର୍ଡ ସହିତ ଗୋଟେ MOU ଆମର 2 ଦିନ ତଳେ ହେଲା। ସେ MOU ର ଉଦ୍ଦେଶ୍ୟ ହେଉଛି ଆମର ଯେଉଁମାନେ ସୈନିକ ମାନେ ଦେଶ ସେବା କରିସାରିଲା ପରେ ରିଟାୟାର୍ଡ ପରେ ଘରେ ବସୁଛନ୍ତି, ସେମାନଙ୍କୁ ଗୋଟିଏ ମାନେ

0: ପଢ଼ିବା ପାଇଁ ସୁଯୋଗ ଦିଆହେବ, ଏବଂ ସେଇ ସେଇ ସୁଯୋଗରେ ସେମାନେ ତାଙ୍କ ଡିଗ୍ରୀ ସାର୍ଟିଫିକେଟ୍ ପାଇବେ। ଡିଗ୍ରୀ ସାର୍ଟିଫିକେଟ୍ ପାଇସାରିଲା ପରେ ସେମାନେ ଅନ୍ୟ ଅନ୍ୟ ଜବ୍ ପାଇଁ ବି ଏଲିଜିବୁଲ୍ ହେବେ। ଆଣ୍ଡ ସେଥିପାଇଁ ଆମର ଆମେ ତିନିଟା ବେନିଫିଟ୍ ପାଇଲୁ। ଗୋଟେ ହେଉଛି ସେମାନଙ୍କର ଯେଉଁ ମାନେ ଯେଉଁ ସିନ୍ସିୟରିଟି ପଙ୍କଚୁଆଲିଟି ଅଛି, ଆମ ଷ୍ଟୁଡେଣ୍ଟ ମାନେ ଦେଖିବେ ଯେ ସେମାନେ କେତେ ସିନ୍ସିୟର ପଙ୍କଚୁଆଲ, ତାଦ୍ୱାରା ଆମର ୟୁନିଭର୍ସିଟି ଗୋଟେ ମନି ଜେନେରେସନ୍ କରିବ। ଥାର୍ଡ ହେଉଛି ସେମାନଙ୍କୁ ଗୋଟେ ଦେଶ ସେବା ହିସାବରେ କାମ କଲେ। ସୋ ଦିସ୍ ଇଜ୍ ଆମର ଗୋଟେ ଆଚିଭମେଣ୍ଟ, ଆମ ଏଇଟା ହେଉଛି ଆମ ଓଡ଼ିଶାରେ ଆମେ ଫାର୍ଷ୍ଟ।
1: ଶିମିଳିପାଳ ଜାତୀୟ ଉଦ୍ୟାନ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ ଖୁସି ଖବର। 2024 ମସିହା ନଭେମ୍ବର 15 ଦିନ ମହାରାଷ୍ଟ୍ରର ତଡ଼ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଶିମିଳିପାଳକୁ ଅଣାଯାଇଥିବା ବାଘୁଣୀ ଜିନ୍ନତ 4 ଶାବକକୁ ଜନ୍ମ ଦେଇଛି। ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ଆୟୋଗଙ୍କ ଅନୁମତି ପରେ ବାଘୁଣୀ ଜିନ୍ନତକୁ ଶିମିଳିପାଳ ଅଣାଯାଇଥିଲା। ପରୀକ୍ଷାମୂଳକ ଭାବେ ବାହାର ରାଜ୍ୟରୁ ଶିମିଳିପାଳକୁ ବାଘୁଣୀ ଆଣିବା କାର୍ଯ୍ୟକ୍ରମ ସଫଳ ହୋଇଛି। ଶିମିଳିପାଳରେ ମହାବଳ ବାଘ ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ଏଥିରୁ ପ୍ରମାଣିତ ହୋଇଛି। ବିଶ୍ୱରେ କେବଳ ଶିମିଳିପାଳରେ କଳାରଙ୍ଗର ମହାବଳ ବାଘ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ SIR ଆରମ୍ଭ ହୋଇଛି। ଚଳିତ ମାସ 28 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ଘରକୁ ଘର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ଜୁଲାଇ 5 ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ହୋଇପାରିବ ବୋଲି ଜିଲ୍ଲାପାଳ ହେମକାନ୍ତ ସୟ କହିଛନ୍ତି। ସେପ୍ଟେମ୍ବର 6 ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲାପାଳ ହେମକାନ୍ତ ସୟ ଜିଲ୍ଲାବାସୀଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ନବରଙ୍ଗପୁର ଜିଲ୍ଲା ସମ୍ପର୍କରେ।
2: ଶ୍ରୋତାବନ୍ଧୁମାନେ ଶୁଣୁଥିଲେ ଜିଲ୍ଲା ହାଲଚାଲ, କ୍ରମରେ ମୟୂରଭଞ୍ଜ ଜିଲ୍ଲା ହାଲଚାଲ। ଶ୍ରୋତାବନ୍ଧୁ ଏଥର ଆସନ୍ତୁ ଶୁଣିବା ଆକାଶବାଣୀ ପୁରୀ 103.4 FM କୃଷି ହାଲଚାଲ। ଉପସ୍ଥାପନା ମାନସୀ ଦେ ଏବଂ ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।

0: ଜଗନ୍ନାଥ ଓଳି କି
1: ହଉ ହଉ ମାନି, ଏତେ ଦିନକେ ଆମେ ଦିହେଁ ଠିକଣା ସମୟରେ କୋଠ ଘରେ ପହଞ୍ଚିଗଲେ।
0: ଆଉ କି କଥା ମୁଁ, ଠିକଣା ସମୟରେ ନ ପହଞ୍ଚିଲେ କଣ କାର୍ଯ୍ୟକ୍ରମ ଆଗକୁ ବଢିବ ଜଗନ୍ନାଥ? ବୁଝିଲ ଜଗନ୍ନାଥ?
1: ହଁ।
0: ଆଉ ତମେ ତ ଜାଣିଥିବ ଆମର ଯୋଉ କ୍ଷେତ ବଚାଓ ଅଭିଯାନ କାର୍ଯ୍ୟକ୍ରମ, ବହୁତ ଖୁସିର କଥା। ସବୁବେଳେ ଆମେ ଆଲୋଚନା କରୁଥାଏ କେମିତି ଆମେ ଜୈବିକ ପ୍ରଣାଳୀରେ ଚାଷ କରିବା, ଜୈବିକ ଖତ ଜମିରେ ପ୍ରୟୋଗ କରି ମାଟିର ଉର୍ବରତା ବଢେଇବା, ଫଳରେ ମାଟିର ସୁରକ୍ଷା ହେଲେ ଭଲ ଅମଳ ଆମକୁ ମିଳିବ, ଆଉ ସେଇ ଫଳ ପନିପରିବା ଖାଇ ଆମେ ମଧ୍ୟ ସୁସ୍ଥ ରହିବା। ଏ ବିଷୟରେ କାହିଁକି କହିଲି, ତମେ ତ ଜାଣିଥିବ। ତୁମେ ଆଉ କଣ ଅଧିକ ଜାଣିଛ ଟିକେ କହିଦିଅ ଜଗନ୍ନାଥ।
1: ସବୁ ଠିକ କରି କହିଛ ମାନି। ବାସ୍ତବରେ ଏ ଯୋଉ କ୍ଷେତ ବଚାଓ ଅଭିଯାନ ଦେଶ ସାରା ଏଇ ଜୁନ୍ 1 ରୁ ଜୁନ୍ 30 ତାରିଖ ପର୍ଯ୍ୟନ୍ତ ଚଳିତ ବର୍ଷ ଚାଲିଛି। ଏହା ମାଧ୍ୟମରେ ସବୁ ଚାଷୀ ଭାଇ ଭଉଣୀ ମାନଙ୍କୁ ଆମର ସରକାର କୃଷି ବୈଜ୍ଞାନିକ ମାନଙ୍କ ମାଧ୍ୟମରେ କୃଷି କ୍ଷେତ୍ରରେ କିଭଳି ଭାବରେ ଜୈବିକ ପଦ୍ଧତିରେ ଚାଷ କରିହେବ, ମାଟିର ଉର୍ବର ଶକ୍ତିକୁ ବଜାୟ ରଖି ସୁନ୍ଦର ଫସଲ ଆମର ଚାଷୀ ଭାଇ ଭଉଣୀ ମାନେ କରିପାରିବେ, ସେଇ ବାଟ ବତେଇ ଦିଆଯାଉଛି। ତେଣୁ ଆମର ଚାଷୀ ଭାଇ ଭଉଣୀ ମାନେ ଏହାଦ୍ୱାରା ବହୁତ ପରିମାଣରେ ଉପକୃତ ହେବେ।
0: ହଁ, ବହୁତ ବଢିଆ କଥା। ତେବେ ଚାଷୀ ଭାଇ ଭଉଣୀ ମାନଙ୍କୁ ଅନୁରୋଧ, ନିଶ୍ଚିତ ଭାବରେ ଆମ ଜମିକୁ ଆମେ ସୁରକ୍ଷା ଦେବା, ଆମ ମାଟି ମାକୁ ଆମେ ବଞ୍ଚେଇବା, ତାହେଲେ ଯାଇକି ଆମେ ଖୁସିରେ ରହିବା। ଏଇ କ୍ଷେତ ବଚାଓ ଅଭିଯାନ, ମାନ୍ୟବର ପ୍ରଧାନମନ୍ତ୍ରୀ, ମାନ୍ୟବର କୃଷିମନ୍ତ୍ରୀଙ୍କର ଏଇ ଯୋଉ ପ୍ରୟାସ ରହିଛି, ବହୁତ ସୁନ୍ଦର ପଦକ୍ଷେପ। ଇଏ
2: ଆଜ ଯୋଉ କାର୍ଯ୍ୟକ୍ରମ ହମ କର ରହେ ହୈଁ, ଵୋ ଅପନୀ ଧରତୀ ମାତା କେ ଲିଏ କର ରହେ ହୈଁ। ଔର କ୍ୟୋଁ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ? ଆଜ ଧରତୀ କି ହାଲତ ୟେ ହୋ ଗଈ ହୈ कि लगातार हमने खाद, पेस्टिसाइड, कीटनाशक दवाई डाल डाल के ऐसी हालत कर दी कि धरती माता बीमार होने लगी। एक सीमा होती है खाद की। खाद डालने से मना नहीं कर रहा, खाद डालें, लेकिन कितना डालें आखिर उसके बारे में विचार करना पड़ेगा। फिर इल्ली मारना है, कीड़े मकोड़े जो फसल में लगते हैं, तो दे स्प्रे। ऐसी हालत कर दी कि धरती माता बेचैन हो गई और अब पुकार के कह रही है, मेरे बेटा बेटियों, मैं तुम्हें जीवन देती हूँ।

0: ବୁଝିଲ ମାନି ଭକ୍ତି ଗୀତଟି ବହୁତ ଭଲ ଲାଗିଲା। ସନ୍ଧ୍ୟା ସମୟ ପ୍ରଭୁଙ୍କର ନାମ ଟିକେ କାନରେ ବାଜିଲା। ଆମର କଣ୍ଠଶିଳ୍ପୀ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ।
1: ହଁ, ପରବର୍ତ୍ତୀ କଥା କଣ ରହିଛି ଜଗାନା, ଆମର ବିହନ ବିଶୋଧନ। ତମେ ତ ଜାଣିଥିବ ଆମର ମଞ୍ଜି ଗୁଣେ ଗଛ ଆଉ ଗଛକୁ ନେଇକି ଫଳ। ପ୍ରଥମେ ଉନ୍ନତ ମାନର ମଞ୍ଜି ଆମେ ନିର୍ବାଚନ କରିବା, ପରବର୍ତ୍ତୀ କଥା ହେଲା ବିହନକୁ ବିଶୋଧନ ଆମେ କରିବା। କାରଣ ଯଦି ବିହନକୁ ଆମେ ବିଶୋଧନ କରିଥିବା ତାହେଲେ ରୋଗପୋକର ଆଶଙ୍କା ବହୁତ କମ ହୋଇଥାଏ। ତେଣୁ ବିଶେଷଜ୍ଞ ମହାଶୟମାନେ କହିଥାନ୍ତି ଯେ ସବୁବେଳେ ବିହନ ବିଶୋଧନ କରିକି ତାପରେ ଜମିରେ ଲଗାନ୍ତୁ। ତେବେ ଆଜି ଆମର ଗୋଟେ ସୁନ୍ଦର ଆଲୋଚନା ରହିଛି ବିହନ ବିଶୋଧନ, ଏ ସମ୍ପର୍କରେ ଆଜି ଆଲୋଚନା କରିବେ ମ୍ୟାଡାମ ସସ୍ମିତା ମହାନ୍ତି, ସହକାରୀ କୃଷି ଅଧିକାରୀ ପିପିଲିରେ କାର୍ଯ୍ୟରତ। ତେବେ ଆସ ତାଙ୍କ ସହିତ ଏ ସମ୍ପର୍କରେ ଆଲୋଚନା କରିବା,
0: ଶୁଣିବା ଆଲୋଚନା।
2: ମ୍ୟାଡାମ ନମସ୍କାର।
3: ନମସ୍କାର
2: ଆପଣଙ୍କୁ। ଆମ

0: କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛି ମ୍ୟାଡାମ।
1: ଆନ୍ତରିକ ଧନ୍ୟବାଦ।
0: ବହୁତ ବହୁତ ସ୍ୱାଗତ ମ୍ୟାଡାମ। ଦେଖନ୍ତୁ, ଆଜି ଆମର ଆଲୋଚନା ଅଛି ବିହନ ବିଶୋଧନ ସମ୍ପର୍କରେ। ତେବେ ମ୍ୟାଡାମ କୁହନ୍ତୁ, ଆମର ପ୍ରଥମ କଥା ହଉଛି ବିହନ। ଯଦି ମଞ୍ଜିଟି ଭଲ ହୋଇଥିବ ତାହେଲେ ନିଶ୍ଚିତ ଭାବରେ ଅମଳ ଆମକୁ ଭଲ ମିଳିପାରିବ। ତେବେ ଆଜି ଆମେ ବିହନ ବିଶୋଧନ ସମ୍ପର୍କରେ ଆଲୋଚନା ରଖିଛୁ। ଆପଣ କୁହନ୍ତୁ, ବିହନ ବିଶୋଧନର କଣ ଆବଶ୍ୟକତା ରହିଛି ଆମ ଚାଷୀ ଭାଇମାନଙ୍କ ପାଇଁ?
1: ଠିକ କଥା କହିଛନ୍ତି ଆପଣ। ଆମର ବିହନ ହଉଛି ନିହାତି ଭାବରେ ଗୋଟିଏ ଉପଯୋଗୀ ଉପାଦାନ କୌଣସି ପ୍ରକାର ଫସଲ ଚାଷ କରିବା ପାଇଁ। କି ବିହନଟି ଭଲ ହେଲେ ଆମେ ଫସଲରୁ ନିଶ୍ଚିତ ଭାବରେ 20-25% ପର୍ଯ୍ୟନ୍ତ ଅଧିକ ଅମଳ ପାଇପାରିବା। ଯେ ଆମେ ଗୋଟେ ଭଲ ବିହନ ବୋଲି କାହାକୁ କହିବା, ଭଲ ବିହନଟିଏ ବୋଲି ଆମେ କେମିତି ଜାଣିବା? ବିହନ ଆଉ ଶସ୍ୟ ଭିତରେ ବହୁତ ତଫାତ ରହିଛି। ବିହନଟିଏ କହିଲେ ତାର ଯଦି ସବୁ ପ୍ରକାର ଗୁଣାତ୍ମକ ମାନକୁ ସେ ଧରି ରଖିପାରିଥିବ ଆମେ ସେଇଟିକୁ ଉପଯୁକ୍ତ ବିହନ ବୋଲି କହିବା। ଗୁଣାତ୍ମକ ମାନ କହିଲେ ଯଦି ବିହନଟି ତାର ଯେମିତି ବଂଶଗତ ଗୁଣକୁ ବଜାୟ ରଖୁଥିବ, ବିହନଟି ସ୍ୱଚ୍ଛ ହେଇଥିବ, ନିରୋଳା ହେଇଥିବ, ନିରୋଗା ହେଇଥିବ, ତାର ଉପଯୁକ୍ତ ପରିମାଣର ଆର୍ଦ୍ରତା ଥିବ, ତାର ଗଜା ଶକ୍ତି ଠିକ୍ ରହିଥିବ ଏବଂ ସେଇଟି ପରିଷ୍କାର ପରିଚ୍ଛନ୍ନ ଥିବ, ସେଥିରେ ଅନ୍ୟ କୌଣସି ବିହନ ବା ଅନ୍ୟ କୌଣସି କିସମର ମଞ୍ଜି ମିଶି ନଥିବ, ତାହେଲେ ଆମେ ତାକୁ ଗୋଟେ ଉପଯୁକ୍ତ ବିହନ ବୋଲି କହିପାରିବା।
0: ନିଶ୍ଚିତ ଭାବରେ ଆମେ ତ ଜାଣିଲେ ଉପଯୁକ୍ତ ବିହନ। ତେବେ ବିହନ ବିଶୋଧନ ସମ୍ପର୍କରେ ଆଜି ଆମର ଆଲୋଚନା ଅଛି। ଚାଷୀ ଭାଇମାନଙ୍କୁ କୋଉ କୋଉ ଦିଗ ଉପରେ ଧ୍ୟାନ ଦେବାକୁ ପଡିବ ଯାହାକି ସେମାନେ ଅଧିକ ଅମଳ ପାଇପାରିବେ?
1: ନିହାତି ଭାବରେ ବିହନ ବିଶୋଧନର ଆବଶ୍ୟକତା ଆମ ଚାଷୀ ଭାଇମାନଙ୍କ ପାଇଁ କି ଏଇଥିପାଇଁ କି ଥାଏ ଯେ ବିହନ ବି ବେଳେ ବେଳେ ବିଭିନ୍ନ ପ୍ରକାର ରୋଗ ଜୀବାଣୁର ସଂକ୍ରମଣର ସାଧନ ହୋଇଥାଏ। ଯେମିତିକି ଯଦି ପୂର୍ବ ଫସଲରୁ ଯେଉଁ ଫସଲରୁ ବିହନଟି ଉତ୍ପାଦନ ହେଇକରି ଆସିଥାଏ ସେଇ ଫସଲରେ ଯଦି କୌଣସି ପ୍ରକାର ରୋଗ ଲାଗିଥିବ ଏବଂ ସେଇ ଫସଲରୁ ଆମେ ବିହନ ସଂଗ୍ରହ କରିଛେ, ତେବେ ସେଇ ରୋଗ ଜୀବାଣୁଟି ମଧ୍ୟ ରୋଗ ସୃଷ୍ଟିକାରୀ ଅନିଷ୍ଟକାରୀ ଜୀବାଣୁଟି ବିହନ ଭିତରେ ରହିକରି ମଧ୍ୟ ଆସିଥିବ। ବିହନଟି ଉପରକୁ ଯେତେ ସୁସ୍ଥ ନିରୋଗା ଦିଶୁଥିଲେ ମଧ୍ୟ ମଞ୍ଜି ଭିତରେ ସେଇ ତାର ରୋଗ ସୃଷ୍ଟିକାରୀ ଜୀବାଣୁଟି ଥାଏ, ତାକୁ ଆମେ ମୂଳରୁ ନଷ୍ଟ କରିବାର ଆବଶ୍ୟକତା ଅଛି। ଯଦି ଆମେ ତାକୁ ଆରମ୍ଭରୁ ନଷ୍ଟ ନ କରୁଛେ, ତେବେ ଆମେ ଯେତେବେଳେ ବିହନ ବୁଣୁଛେ ମାଟିରେ ସେ ତାର ଉପଯୁକ୍ତ ଜଳବାୟୁ ପାଣିପାଗ ପାଇଲେ ବିହନ ଗଜା ହେବା ସହିତ ମଧ୍ୟ ସେଇ ରୋଗ ଜୀବାଣୁଟି ମଧ୍ୟ ତାର ଅଭିବୃଦ୍ଧି ଘଟିଥାଏ, ପ୍ରାଥମିକ ଅବସ୍ଥାରେ ଆମ ଫସଲଟିକୁ ରୋଗାକ୍ରାନ୍ତ କରିଥାଏ। ତେଣୁ ଆମେ ବିହନକୁ ଯଦି ଉପଯୁକ୍ତ ସମୟରେ ବୁଣିବା ପୂର୍ବରୁ ବିଶୋଧନ କରିକି ବୁଣୁଛେ, ତେବେ ଆମେ ସେଇ ଜୀବାଣୁଟିକୁ ଆରମ୍ଭରୁ ହିଁ ବିହନ ଭିତରୁ ନଷ୍ଟ କରିଦେଇପାରୁଛେ। ତେଣୁ ବିହନ ବିଶୋଧନର ଆବଶ୍ୟକତା ନିଶ୍ଚିତ ଭାବରେ ଅଛି ଚାଷୀ ଭାଇଙ୍କ ପାଇଁ। ତାପରେ ଦ୍ୱିତୀୟ ତାର ଲାଭ ହଉଛି ଯେ ଯଦି ଫସଲ ଆମର ରୋଗାକ୍ରାନ୍ତ ହଉଛି, ଆମେ ସେଇ କ୍ଷେତ୍ରରେ କୌଣସି ରାସାୟନିକ ବିଷ ପ୍ରୟୋଗ କରିକି ଫସଲଟିକୁ ସୁରକ୍ଷା ଦେବାକୁ ଚାହୁଁଛେ, ସେ ସମୟରେ ଖର୍ଚ୍ଚ ଅଧିକ ହେଇଥାଏ, କିନ୍ତୁ ବିଶୋଧନ ଦ୍ୱାରା ଆମର ଖର୍ଚ୍ଚ କମ୍ ହେଇଥାଏ। ଗଛ ସଂଖ୍ୟା କିଆରୀରେ ଠିକ୍ ରହେ, ଯେହେତୁ ସବୁ ବିହନ ଗଜା ହବ, ଭଲ ଗଜା ହବ ବିଶୋଧନ ଦ୍ୱାରା, ତେଣୁ ଗଛ ସଂଖ୍ୟା ମଧ୍ୟ ଠିକ୍ ରହିବ, ଚାଷୀ ମଧ୍ୟ ଉପଯୁକ୍ତ ଅମଳ ପାଇପାରିବେ।
0: ଆମେ ତ ଜାଣିଲେ ମାନେ ବିହନ ବିଶୋଧନର ଆବଶ୍ୟକତା ରହିଛି, ବିହନ ବିଶୋଧନର ପଦ୍ଧତି ସବୁ ଥିବ, ତେଣୁ ଆମେ କୋଉ କୋଉ ପଦ୍ଧତି ଦେଇକି ଗତି କରିବା?
1: ଆଜ୍ଞା, ବିହନ ବିଶୋଧନର ଆମର ବିଭିନ୍ନ ପ୍ରକାରର ପଦ୍ଧତି ରହିଛି। ଜୈବିକ ପଦ୍ଧତି ଗୋଟିଏ ରହିଛି, ଭୌତିକ ପଦ୍ଧତି ଗୋଟିଏ ରହିଛି, ଏବଂ ଶେଷରେ ଆମର ରହିଛି ରାସାୟନିକ ପଦ୍ଧତି। ଆମେ ଏଇ ତିନୋଟି ପଦ୍ଧତି ମାଧ୍ୟମ ଦେଇକିରି ବିହନକୁ ବିଶୋଧନ କରିପାରିବା। ଯଦି ଗୋଟି ଗୋଟି କରି ଆମେ ଆଲୋଚନା କରିବା, ତେବେ ପ୍ରଥମେ ଧରନ୍ତୁ ଆମେ ଭୌତିକ ପଦ୍ଧତି ଆଡକୁ ଯିବା। ଭୌତିକ ପଦ୍ଧତି ହେଉଛି ଆମେ କୌଣସି ମତେ ବିହନକୁ ଉତ୍ତାପ ଦେଇକିରି ତା ମଧ୍ୟରେ ଥିବା ରୋଗ ଜୀବାଣୁକୁ ନଷ୍ଟ କରିବାକୁ ଚାହିଁବା। ଆଉ ସବୁଠୁ ପ୍ରାକୃତିକ ଉପାୟ ହେଉଛି ଆମର ଟାଣ ଖରାରେ ବିହନକୁ ଶୁଖେଇ ଦେବା। ଯଦି ଦୁଇଟି ଟାଣ ଖରାରେ ଆମର ଚାଷୀ ଭାଇମାନେ ବିହନକୁ ଶୁଖେଇ ଦେଉଛନ୍ତି, ତେବେ ମଧ୍ୟ ବିହନ ଭିତରେ ଥିବା ରୋଗ ଜୀବାଣୁ ବି ନଷ୍ଟ ହୋଇଯାଆନ୍ତି, ଅନେକାଂଶରେ ନଷ୍ଟ ହୋଇଯିବାର ସମ୍ଭାବନା ଥାଏ। ଦ୍ୱିତୀୟତଃ ସେମାନେ କଣ କରିପାରିବେ ନା, 52°C ତାପମାତ୍ରାର ଉତ୍ତାପ ଜଳ ମଧ୍ୟ ସେଥିରେ ମଧ୍ୟ କିଛି ସମୟ 15-20 ମିନିଟ ଭିଜେଇକି ରଖିକିରି ମଧ୍ୟ ବିହନକୁ ବି ସେମାନେ ବିଶୋଧନ କରିପାରିବେ। ସେଇଟା କେମିତି ଜାଣିବେ ଆମର ଚାଷୀ ଭାଇମାନେ ଯେ ଏଇଟା 52°C ବା 52°C ଉତ୍ତାପ ହଉଛି ବୋଲି? ନା, ଧରନ୍ତୁ ଟକ୍ଟକ୍ ଫୁଟିଲା ପାଣି, ସେଇ ଫୁଟିଲା ପାଣିରେ ଯଦି ଗୋଟିଏ ମଗ୍ ସେମାନେ ଟକ୍ଟକ୍ ଫୁଟିଲା ପାଣି ନେଉଛନ୍ତି, ଥଣ୍ଡା ପାଣି ମଧ୍ୟ ଗୋଟେ ମଗ୍ ମିଶେଇ ଦେବେ, ସେଇ ଯୋଉ ଉତ୍ତାପଟା ରହିଲା ସେତିକି ଉତ୍ତାପରେ ହିଁ ସେମାନେ ବିହନକୁ କିଛି ସମୟ ପର୍ଯ୍ୟନ୍ତ ଭିଜେଇକି ରଖିକି ତା ମଧ୍ୟରୁ ମଧ୍ୟ ଯୋଉଟା ଆମର ବ୍ୟାକ୍ଟେରିଆ ଗୁଡାକ ଥାନ୍ତି, ଅନିଷ୍ଟକାରୀ ବ୍ୟାକ୍ଟେରିଆ, ସେଗୁଡ଼ିକୁ ବି ନଷ୍ଟ କରିଦିଆଯାଇପାରେ। ଏଇଟା ଆମର ଭୌତିକ ପଦ୍ଧତି ଭିତରେ ଯାଉଛି। କିନ୍ତୁ ଯଦି ଆମେ ଜୈବିକ ପଦ୍ଧତି କଥା ଚିନ୍ତା କରିବା, ଏମିତି କିଛି ଆମର ସୃଷ୍ଟିରେ ଅଛନ୍ତି ଜୀବାଣୁ ବା ଯୋଉଟାକୁ ଆମେ ଉପକାରୀ ଫିମ୍ପି ବୋଲି କହିବା, ସେମାନଙ୍କର ମଧ୍ୟ ଶକ୍ତି ଅଛି, ସେମାନେ ଅନିଷ୍ଟକାରୀ ବା ରୋଗ ସୃଷ୍ଟିକାରୀ ଫିମ୍ପିକୁ ବି ନଷ୍ଟ କରିଦେଇପାରିବେ। ସେଇଭଳିଆ ଉପକାରୀ ଫିମ୍ପି ମାନଙ୍କୁ ନେଇକରି ମାର୍କେଟରେ ବି ଔଷଧ ଆକାରରେ ବି ଉପଲବ୍ଧ ହଉଛି। ଟ୍ରାଇକୋଡର୍ମା ଭିରିଡେ 1% WP ବୋଲି ବଜାରରେ ଯୋଉ ଔଷଧଟି ମିଳୁଛି, ତାକୁ ନେଇକରି ମଧ୍ୟ ଚାଷୀ ଭାଇମାନେ ବିହନ ବିଶୋଧନ କରିପାରିବେ। ଗୋଟିଏ କେଜି ବିହନକୁ 5 ଗ୍ରାମ ଟ୍ରାଇକୋଡର୍ମା ଭିରିଡେ ଗୁଣ୍ଡ ଗୋଳେଇକି ସେମାନେ ବିହନ ବିଶୋଧନ କରିକି ବୁଣିପାରିବେ। ଏଇଟା ଜୈବିକ ପଦ୍ଧତିରେ ଗଲା। ଶେଷକୁ ଆମେ ଯଦି ରାସାୟନିକ ପଦ୍ଧତି ଆଡକୁ ଯାଉଛେ, ତେବେ ରାସାୟନିକ ପଦ୍ଧତିରେ ବିଭିନ୍ନ ପ୍ରକାରର ବର୍ତ୍ତମାନ ମିଳୁଛି ରାସାୟନିକ ଔଷଧ, ରାସାୟନିକ ବିଷ ଆମେ ଯାହାକୁ କହିବା, ଯେମିତି

0: କ୍ୟାପ୍ଟାନ୍, କାର୍ବେଣ୍ଡିଜିମ୍, ଭିଟାମାକ୍ସ ପାୱାର, ଟ୍ରାଇସାଇକ୍ଲାଜୋଲ ଏମିତି ସବୁ ପ୍ରକାରର ମିଳୁଛି, ତାକୁ ମଧ୍ୟ ଗୋଳେଇକରି ଚାଷୀ ଭାଇମାନେ ବିହନକୁ ବିଶୋଧନ କରିଦେଇପାରିବେ। ଥିରାମ କ୍ୟାପ୍ଟାନ୍ ଯଦି ବ୍ୟବହାର କରୁଛନ୍ତି ଗୋଟେ କେଜି ବିହନ ପିଛା 3 ଗ୍ରାମ ବ୍ୟବହାର କରିବେ, ଯଦି କାର୍ବେଣ୍ଡିଜିମ୍ ବ୍ୟବହାର କରୁଛନ୍ତି ବା ଭିଟାମାକ୍ସ ପାୱାର ବ୍ୟବହାର କରୁଛନ୍ତି ତେବେ ଗୋଟେ କେଜି ବିହନ ପ୍ରତି 2 ଗ୍ରାମ ସେ ଔଷଧ ଆବଶ୍ୟକତା ପଡିବ। ସେଇ ଔଷଧକୁ ଗୋଳେଇକରି ସେମାନେ ମଧ୍ୟ ଚାଷୀ ଭାଇମାନେ ବିହନକୁ ବିଶୋଧନ କରିକି ବୁଣିପାରିବେ।
1: ଏ ତ ବିହନ ବିଶୋଧନର ପଦ୍ଧତି ଆମେ ଜାଣିଲା, ଆଜିକାଲି ଯାହା ବେଶି ଜୈବିକ ପଦ୍ଧତି ଉପରେ ଗୁରୁତ୍ୱ ଦିଆଯାଉଛି, ଜୈବିକ ପଦ୍ଧତିରେ ଆଉ ସବୁ କଣ ରହିଛି ଆପଣ ତ କହିଲେ?
0: ଜୈବିକ ପଦ୍ଧତିରେ ବର୍ତ୍ତମାନ ଦେଖନ୍ତୁ ଆମର ଯେତେ ଗୁଡିଏ ସବୁ ବିହନ ବିଶୋଧନ ପାଇଁକି ବାହାରୁଛି ତା ଭିତରେ ଟ୍ରାଇକୋଡର୍ମା ଭିରିଡି ଯୋଉଟା 1% WP ମୁଁ କହିଲି ସେଇଟା ହଉଛି ଶ୍ରେଷ୍ଠ ବୋଲି ଆମେ କହିବା। ତାକୁ ବିହନ ବିଶୋଧନ ପାଇଁକି ବି ବ୍ୟବହାର କରାଯାଇପାରେ, ତାକୁ ସ୍ପ୍ରେଇଂ ପାଇଁକି ମଧ୍ୟ ବିଭିନ୍ନ ପ୍ରକାରର ରୋଗ ଦମନ ପାଇଁକି ପନିପରିବାର ଏବଂ ଆମର ଧାନ ଚିନାବାଦାମ ଫସଲର ରୋଗ ଦମନ ପାଇଁ ମଧ୍ୟ ତାକୁ ସ୍ପ୍ରେ ଆକାରରେ ମଧ୍ୟ ବ୍ୟବହାର କରାଯାଉଛି। ତା ସହିତ ଆମର ବ୍ୟାସିଲସ୍ ଥୁରିଞ୍ଜେନ୍ସିସ୍ ବୋଲି ଗୋଟେ ବ୍ୟାକ୍ଟେରିଆର ରହିଛି ମଧ୍ୟ ବିଟି ବୋଲି ଆପଣ ବି ନାଁ ଶୁଣିଥିବେ, ସେଇ ଔଷଧ ବି ଆସୁଛି ତାକୁ ବି ମଧ୍ୟ ଆମେ ବ୍ୟବହାର କରିପାରିବା। କିନ୍ତୁ ବର୍ତ୍ତମାନ ପାଇଁ ଟ୍ରାଇକୋଡର୍ମା ଭିରିଡିର ବହୁଳ ବ୍ୟବହାର ଚାଲିଛି ଆମର ଚାଷ କ୍ଷେତ୍ରରେ ବିହନ ବିଶୋଧନ ପାଇଁ।
1: ଆପଣ ତ କହିଲେ ଭୌତିକ ପଦ୍ଧତି, ଜୈବିକ ପଦ୍ଧତି ଏବଂ ରାସାୟନିକ ପଦ୍ଧତି, ତାର ସବୁ ପରିମାଣ ବି ମ୍ୟାଡମ୍ ଥିବ, କେତେ କେତେ ବିହନରେ କେତେ କେତେ କଣ ଆମେ ଦେବା, ଜୈବିକ ପଦ୍ଧତିଠୁ ଆରମ୍ଭ କରିକି ଆମର ରାସାୟନିକ ପଦ୍ଧତି ପର୍ଯ୍ୟନ୍ତ?
0: ନିଶ୍ଚୟ ଦେଖନ୍ତୁ, ଆମେ ଯଦି ବିହନ ବିଶୋଧନ କରୁଛେ ଖାଲି ପରିମାଣ ନୁହେଁ, ଆମେ କେବେ କରିବା, କେଉଁ ସମୟରେ କରିବା, କିଭଳି ଉପାୟରେ ତାକୁ କରିବା, ସବୁ ଗୁଡିକ ମଧ୍ୟ ତାର ନିର୍ଦ୍ଧାରିତ ହୋଇକି ରହିଛି। ଆମେ ଯଦି ଜୈବିକ ଉପାୟରେ ବିହନ ବିଶୋଧନ କରୁଛେ ତେବେ ଆମେ ଧରନ୍ତୁ 20 କେଜି ବିହନ, ଆମେ ଧାନ ବିହନ କଥା ଯଦି କଥା ହେବା, ବର୍ତ୍ତମାନ ଖରିଫ ସିଜନରେ ଯେହେତୁ ଲୋକ ଧାନ ଚାଷ ହିଁ କରିବେ ଆମର ଚାଷୀ ଭାଇମାନେ, ଧାନ ବିହନ କଥା କଥା ହେଲେ 20 କେଜି ବିହନ ଗୋଟେ ଏକର ପ୍ରତି ଆବଶ୍ୟକ ହୁଏ। ଆମର ଟ୍ରାଇକୋଡର୍ମା ଭିରିଡ଼ରେ ସେମାନେ ଯଦି ବିହନ ବିଶୋଧନ କରିବେ ତାହେଲେ 20 କେଜି ବିହନ ପାଇଁକି ତାଙ୍କୁ ଲାଗିବ 100 ଗ୍ରାମ ଟ୍ରାଇକୋଡର୍ମା ଭିରିଡ଼ି 1% WP ପ୍ୟାକେଟରେ, ସେ ମାନେ ଗୁଣ୍ଡ ଆକାରରେ ସେଟା ମିଳେ। ସେଇ ଯୋଉ ଔଷଧକୁ ସେମାନେ ଆଣିକି କଣ କରିବେ, ଧାନ ବୁଣିବା ପୂର୍ବରୁ ସେଇ ଔଷଧ ସହିତ କିଛି ମାତ୍ରାରେ, ଯଦି ସେମାନେ ଶୁଖିଲାରେ ଧାନ ବୁଣୁଛନ୍ତି ଯୋଉଟାକୁ ଆମେ ଖରୁଡ଼ି ଗୁଣା ବୋଲି କହୁ, ତେବେ ସେଇ ଗୁଣ୍ଡଟାକୁ ଧାନ ବିହନ ସହିତ ମିଶେଇକିରି ସେମାନେ ବୁଣିପାରିବେ। ଯଦି ସେମାନେ ଆର୍ଦ୍ର ବୁଣା କରୁଛନ୍ତି ବା ବିହନ ଗଜା କରୁଛନ୍ତି, ତଳି ପକାଉଛନ୍ତି କିମ୍ବା ଆଛରା ବୁଣୁଛନ୍ତି, ତେବେ ଯୋଉ କୁଣ୍ଡ ବା ଡେକ୍ଚିରେ ସେମାନେ ବିହନଟାକୁ ଭିଜାନ୍ତି ପାଣିରେ, ସେଇ ପାଣିରେ ମଧ୍ୟ ଏ ଔଷଧଟାକୁ ଗୋଳେଇ ଦେଇକିରି ସେ ପାଣିରେ ଏକା ସାଙ୍ଗରେ ବିହନ ଭିଜେଇ ଦେଇପାରିବେ, ତେବେ ମଧ୍ୟ ସେଇଟା ବିହନଟି ବିଶୋଧନ ହେଇଯାଇପାରିବ। ଏଇଟା ତ ଗଲା ଜୈବିକ ଉପାୟର କଥା। ଯଦି ରାସାୟନିକ ପଦ୍ଧତି କଥା ଚିନ୍ତା କରିବା ତେବେ ସେଇ ବିହନକୁ ମଧ୍ୟ ଚାଷୀ ଭାଇମାନେ କଣ କରନ୍ତି ନା ଶୁଖିଲା ବିଶୋଧନ କରନ୍ତି ଖରୁଡ଼ି ବୁଣା ସମୟରେ। ଗୋଟିଏ କେଜି ବିହନକୁ 2 ଗ୍ରାମ କାର୍ବେଣ୍ଡେଞ୍ଜିମ୍ ବା 2 ଗ୍ରାମ ଭିଟାଭାକ୍ସ ପାୱାର ସେଇଟାକୁ ମିଶେଇକି, ଭିଟାଭାକ୍ସ ପାୱାର ଗୋଟେ ହେଉଛି 2ଟା ମିଶ୍ରିତ ଫିମ୍ପିନାଶକ ବୋଲି ଆମେ କହୁ, କାର୍ବୋକ୍ସିନ୍ ଆଉ ଥିରାମ ବୋଲି 2 ପ୍ରକାରର ଔଷଧ ସେଥିରେ ମିଶିକି ରହିଛି। ସେମିତି ଗୋଟେ କେଜି ବିହନକୁ 2 ଗ୍ରାମ ହେଲେ, ଯଦି 20 କେଜି ବିହନ ବ୍ୟବହାର କରୁଛନ୍ତି 40 ଗ୍ରାମ ଲାଗିବ। ସେଇ 40 ଗ୍ରାମ ଔଷଧକୁ 20 କେଜି ବିହନରେ ଶୁଖିଲାରେ ସେମାନେ କୌଣସି ଗୋଟେ ମାଠିଆ ହଉ, ବଡ ମାଠିଆ ହଉ କିମ୍ବା ବସ୍ତା ଯୋଉଟା ମାନେ ପଲିଥିନ ଲାଇନ ବସ୍ତାରେ ତାକୁ ରଖିକିରି ଅଧା ବିହନ ତା ଉପରେ ଅଧା ଔଷଧ, ପୁଣି ଅଧା ବିହନ ତା ଉପରେ ପୁଣି ଅଧା ଔଷଧ, ଏମିତି ରଖିକି ତା ମୁହଁଟାକୁ ପରିଷ୍କାର ଭାବରେ ବାନ୍ଧି ନିଜେ ମାସ୍କ ବ୍ୟବହାର କରିକି ସେଟାକୁ ଗୋଟେ 10-20 ଥର ଟିକେ ଏପଟ ସେପଟ କରିଦେଲେ ସେ ଭଲ ଭାବରେ ବିଶୋଧନ ହେଇଯିବ। ପ୍ରତ୍ୟେକ ବିହନ ଉପରେ ଗୋଟେ ସେ ପାଉଡରର କୋଟିଂଟା ରହିଯିବ, ତେବେ ଆମେ ଜାଣିବା ଯେ ବିହନ ବିଶୋଧନ ହେଇଗଲା ବୋଲି। ସେଇଟାକୁ ସେମାନେ ଗୋଟେ ବିହନ ବୁଣିବାର 5-7 ଦିନ ପୂର୍ବରୁ କରିନେବା ଦରକାର ଶୁଖିଲା ବିଶୋଧନଟା।
1: ଆଚ୍ଛା ଆଚ୍ଛା, ଏଇଟା ଆମର ରାସାୟନିକ
0: ପଦ୍ଧତିରେ ବିହନ ବିଶୋଧନ। ସେଇ ସିମିଲାର ଢଙ୍ଗରେ ମଧ୍ୟ ଯଦି ସେମାନେ ବିହନ ଗଜା ପକାଉଛନ୍ତି କିମ୍ବା ତଳି ରହିବା ପାଇଁକି ବିହନଟାକୁ ଭିଜଉଛନ୍ତି, ତେବେ ସେଇ ସମୟରେ ମଧ୍ୟ ଯେତିକି ପରିମାଣର ତାଙ୍କର ରାସାୟନିକ ବିଷ ଆବଶ୍ୟକ ହଉଛି ସେଇଟାକୁ ସେମାନେ ପାଣିରେ ମିଶେଇକିରି ମଧ୍ୟ ବିହନଟାକୁ ବୁଡେଇ ଦେଇପାରିବେ। କିନ୍ତୁ ମନେ ରଖିଥିବେ 12-14 ଘଣ୍ଟା ଭିତରେ ଯୋଉ ପାଣିରେ ସେ ବିହନଟି ଭିଜିଥିବ ସେଇ ପାଣିଟିକୁ ନିଗାଡି ଦେଇକି ପୁଣି ପରିଷ୍କାର ପାଣି ସେଥିରେ ଭର୍ତ୍ତି କରିଦେବେ, ତେବେ ସେମାନଙ୍କର ବିହନଟି ମଧ୍ୟ ଉପଯୁକ୍ତ ଭାବରେ ବିଶୋଧନ ହେଇଯାଇପାରିବ।
1: ଆପଣ କହୁଥିଲେ ଯେ ଆହୁରି କେତେ ତାର ନିୟମ ରହିଛି, କେଉଁ ସମୟରେ?
0: ହଁ, ସେଇ କେଉଁ ସମୟରେ ହଉଛି ଯେ ଆମେ ଯଦି ଶୁଖିଲା ବିଶୋଧନ କରୁଛେ ତେବେ ଆମେ ବିହନ ବୁଣିବାର 7 ଦିନ ପୂର୍ବରୁ ତାକୁ ବିଶୋଧନ କରିନେବା। ଯଦି ଆମେ ଆର୍ଦ୍ର ବିଶୋଧନ କରୁଛେ ତେବେ ଆମେ 36 ଘଣ୍ଟା ପୂର୍ବରୁ, ଯଦି ଆମେ କଣ କରୁଛେ ନା ଗଜା ପକେଇବାକୁ ଯାଉଛେ ବିହନ, 36 ଘଣ୍ଟା ଆମର ବିହନଟି ପାଣିରେ ଭିଜେଇବାକୁ ପଡେ, ତେବେ ଆମେ ସେଇ 36 ଘଣ୍ଟା ଯେତେବେଳେ ଭିଜଉଛେ ସେଟା ପୂର୍ବ ଦିନରୁ ହିଁ ହବ, ପୂର୍ବ ଦିନରୁ 36 ଘଣ୍ଟା ପଡିବ, ତାପରେ ଆମେ ପୁଣି ଗଜା ପକେଇବା। ଗଜା ପକେଇବା ପାଇଁକି ଲାଗେ 48 ଘଣ୍ଟା, ତେଣୁ ଏଇ ଯୋଉ 36 ଘଣ୍ଟା ପ୍ଲସ 48 ଘଣ୍ଟା ହେଲା ବେଳକୁ ଆମର ହେଇଯାଉଛି ପାଖାପାଖି 3 ଦିନ ଅଧେ। ସେଇ 3 ଦିନ ଅଧେ ପୂର୍ବରୁ ଆମର ବିହନ ବିଶୋଧନ ହବ।
1: ଆଚ୍ଛା,
0: ସେଇ ସମୟରେ ଯେତେବେଳେ ପାଣିରେ ଭିଜିବ ବିହନ ସେଇ ସମୟରେ ହିଁ ବିଶୋଧନ କରାଯିବ, ସେଟା ହିଁ ଉପଯୁକ୍ତ ସମୟ ବିହନ ବିଶୋଧନ କରିବାର। କାହିଁକି ନା ଖରା ସମୟରେ ଯଦି ଚାଷୀ ଭାଇମାନେ ସ୍ପ୍ରେ କରିବେ ତାଙ୍କର ମୁଣ୍ଡ

0: ବୁଲେଇବ, ବିଭିନ୍ନ ପ୍ରକାରର ସବୁ ସମସ୍ୟା, ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ, ତେଣୁ ଉପରଓଳି ସମୟରେ ସ୍ପ୍ରେ କରିବା ପାଇଁ କି ଆମେ ପରାମର୍ଶ ଦଉ। ଯଦି ସକାଳଓଳି ସମୟରେ ଏଥିପାଇଁ କି ମନା କରୁ ଯେ ବିଭିନ୍ନ ପ୍ରକାର ଆମର ଯୋଉ ପଲିନେଟର୍ସ ଅଛନ୍ତି, ସେ ପଲିନେଟର୍ସ ଯେମିତି ମହୁମାଛି ଇତ୍ୟାଦି ସବୁ, ସେମାନେ ମଧ୍ୟ ସକାଳଓଳି ସମୟରେ ବେଶୀ ମାତ୍ରାରେ କାର୍ଯ୍ୟକ୍ଷମ ଥାନ୍ତି, ତେଣୁ ସେ ସମୟରେ ଆମେ ତାଙ୍କୁ ଡିଷ୍ଟର୍ବ କରିବା ନାହିଁ ବୋଲି ସକାଳେ ମଧ୍ୟ ଆମେ ଔଷଧ ସ୍ପ୍ରେ କରିବା ପାଇଁ ବାରଣ କରିଥାଉ। କିନ୍ତୁ ବିଶୋଧନର ସେମିତି କିଛି ନାହିଁ, ଘର ଭିତରେ ଯେହେତୁ ଏମାନେ ବିଶୋଧନ କରୁଛନ୍ତି, ଦିନର ଯେକୌଣସି ସମୟରେ କରିପାରିବେ।
1: ଯେତେବେଳେ ଆମର ସ୍ୱାସ୍ଥ୍ୟ କଥା ପଡିଲା ଚାଷୀ ଭାଇମାନଙ୍କର, ତେବେ ଏଇ ବିହନ ବିଶୋଧନ କରିବା ସମୟରେ ସେମାନଙ୍କୁ କିଭଳି ଭାବରେ ପ୍ରସ୍ତୁତ ହେବାକୁ ପଡିବ,
0: ନିରାପତ୍ତା ବ୍ୟବସ୍ଥା କ'ଣ ଗ୍ରହଣ କରିବାକୁ ପଡିବ, ଏଇଟା ବହୁତ ଭଲ ପ୍ରଶ୍ନ ଆପଣ ପଚାରିଛନ୍ତି। ମୁଁ ଏଠି ଚାଷୀ ଭାଇମାନଙ୍କୁ ନିଶ୍ଚିତ ଭାବରେ କହି ରଖିବାକୁ ଚାହିଁବି ଯେ ଆପଣଙ୍କର ସ୍ୱାସ୍ଥ୍ୟ ହେଉଛି ପ୍ରଥମ କଥା। ଆମେ ଯେତେବେଳେ ବ୍ୟବହାର କରୁଛେ ବିହନ ବିଶୋଧନ ଔଷଧ, ସେଗୁଡ଼ିକ ମୁଖ୍ୟତଃ ଚାଷୀ ଭାଇମାନେ ଆମର ରାସାୟନିକ ବିଷ ହିଁ ବ୍ୟବହାର କରିଥାନ୍ତି। ରାସାୟନିକ ବିଷ ଆପଣଙ୍କ ଶରୀରକୁ ଆପଣଙ୍କର ନିଶ୍ୱାସ ସମୟରେ ପ୍ରଶ୍ୱାସରେ ଶରୀର ଭିତରକୁ ଯାଉ, କିମ୍ବା ସ୍କିନ୍ ବାଟରେ ବା ଆମର ଚର୍ମ ଦେଇକରି ମଧ୍ୟ ସେ ଆମର ଶରୀର ଭିତରକୁ ଯାଉ, ଯେମିତି ହେଲେ ବି ସେଇଟା ଆମ ପାଇଁ କି କ୍ଷତିକାରକ ହିଁ ସାଧିତ ହୋଇଥାଏ। ତେଣୁ ଆମେ ସେଇଗୁଡ଼ିକୁ କେମିତି ଦୂର କରିବା ପାଇଁ କି ନିହାତି ଚେଷ୍ଟା କରିବା, ସେଥିପାଇଁ କି ସତର୍କ ହେବା ନିହାତି ପରାମର୍ଶ ରହିବ ଯେ ଆପଣମାନେ ଯଦି ଶୁଖିଲା ବିଶୋଧନ କରୁଛନ୍ତି ତେବେ ଡ୍ରମ୍ ବ୍ୟବହାର କରନ୍ତୁ। ବିହନ ବିଶୋଧନର ଡ୍ରମ୍ ମଧ୍ୟ ମାର୍କେଟରେ ଉପଲବ୍ଧ। ଡ୍ରମ୍ର ମୁହଁଟା ବନ୍ଦ ହେଇକି ରହିବ, ବାହାରକୁ ସେଟା ବାହାରି ଯିବନି, ତେଣୁ ଡ୍ରମ୍ ବ୍ୟବହାର କଲେ ବେଶୀ ମାତ୍ରାରେ ସେଟା ଚାଷୀ ଭାଇଙ୍କ ପାଇଁ କି ନିରାପଦ ହେବ। ଏବଂ ତା ସହିତ ମଧ୍ୟ ସେମାନେ ବିହନ ବିଶୋଧନ କଲାବେଳେ ରାସାୟନିକ ବିଶୋଧନ ବ୍ୟବହାର କରିକି ଗ୍ଲୋଭ୍ସ ବ୍ୟବହାର କରନ୍ତୁ, ମାସ୍କ ବ୍ୟବହାର କରନ୍ତୁ, ଆଖିରେ ଚଷମା ବ୍ୟବହାର କରନ୍ତୁ, କିଛି ନହେଲେ ଗାମୁଛଟେ ଭଲ ଭାବରେ ବାନ୍ଧି ଦିଅନ୍ତୁ ମୁହଁରେ ଯଦି ଏସବୁ ଜିନିଷ ନାହିଁ, ହାତରେ ଗ୍ଲୋଭ୍ସ ଯଦି ନାହିଁ ପଲିଥିନ୍ ବି ବ୍ୟବହାର କରିପାରିବେ। କୌଣସି ମତେ ଆମେ ଚେଷ୍ଟା କରିବା ଆମ ଶରୀରକୁ ଆମ ନାକ ଦ୍ୱାରା କେମିତି ସେ ଔଷଧ ସ୍ପର୍ଶ ନ କରୁ ବା ନଯାଉ ଆମ ଦେହ ଭିତରକୁ। ଆଉ ଯଦି ଡ୍ରମ୍ ବ୍ୟବହାର କରୁଛନ୍ତି କିମ୍ବା ମାଠିଆ ବ୍ୟବହାର କରୁଛନ୍ତି ଯୋଉଥିରେ କି ବିହନ ବିଶୋଧନ କଲେ, ସାଙ୍ଗେ ସାଙ୍ଗେ ବିଶୋଧନ ପରେ ତାର ମୁହଁଟାକୁ ଖୋଲି ଦେବେନି, କାରଣ ସାଙ୍ଗେ ସାଙ୍ଗେ ଖୋଲିଦେଲେ ସେ ଯୋଉ ପାଉଡର ହେଇକି ତା ଭିତରେ ଉଡୁଥିବ ସେଗୁଡ଼ିକ ବାହାରକୁ ସବୁ ପଳେଇ ଆସିବ, ଯୋଉଟାକି ଆମର ଶରୀର ଭିତରକୁ ଯାଇପାରିବା ସହଜ ହବ। କିଛି ସମୟ ତାକୁ ରଖିଦବା, ସେ ସ୍ଥିର ହେଇକି ବସିଯିବ, ତାପରେ ଆମେ ତାକୁ ଖୋଲିବା।
1: ନିଶ୍ଚିତ ଭାବରେ ଏଇଭଳି ସବୁ କଲେ ସେମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ହେଇପାରିବ।
0: ନିହାତି ନିହାତି ଭାବରେ ଏଇଟା ତ ମାନେ ଯେମିତି ପ୍ରତିଷେଧକ ବ୍ୟବସ୍ଥା ଆମେ ଗ୍ରହଣ କରିବା ଆମର ସ୍ୱାସ୍ଥ୍ୟ ପାଇଁ।
2: ବୁଝିଲ ମାନି, ବିଶେଷଜ୍ଞ ମହୋଦୟା ବିହନ ବିଶୋଧନ ସମ୍ପର୍କରେ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି, ସବୁ ଦିଗ ସମ୍ପର୍କରେ ସେ ବାଟ ବତେଇ ଦେଇଛନ୍ତି। ତେଣୁ ଆମେ ଯାହା ବି ଫସଲ କରିବା ଚାଷୀ ଭାଇ ଭଉଣୀମାନେ ଯଦି ବିହନକୁ ବିଶୋଧନ କରିନେଇଥିବା ସୁନ୍ଦର ଭାବରେ, ତେବେ ଆମର ଯେଉଁ ଗଛଟି ହବ ସେ ସୁସ୍ଥ ରହିବ ଆଉ ଭଲ ଫଳ ଦବ। ତେଣୁ ପ୍ରଥମେ ବିହନ ବିଶୋଧନ, ତାପରେ ଚାଷ।
3: ହଁ, ତାହେଲେ ଜଗାନା, ଆମେ ତ ଜାଣିଲେ ବିହନ ବିଶୋଧନ ସମ୍ପର୍କରେ। ଏବେ ଆମର କଥା ହେଲା ଚାଷୀ ଭାଇଙ୍କର ଅନୁଭୂତି, ଚାଷୀ ଭାଇ କଣ କହୁଛନ୍ତି ତାଙ୍କ ସଫଳତା କଥା,
2: ହଉ ଶୁଣିବା।
3: ଆପଣଙ୍କ ପରିଚୟ ଟିକେ ଦେଲେ।
4: ମୋ ନାଁ ବିଜୟ କୁମାର ବିଶ୍ୱାଳ, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରିପୁର ଜିପି ସରିପୁର ଗ୍ରାମରେ ଆମ ଘର। ଆମ ଗାଁ ଏକ ଐତିହ ଗାଁ, ଏ ଗାଁ ପ୍ରାଚୀ ନଦୀ କୂଳରେ। ଏଠାରେ ଅପ୍ସରା ମଠ ଅଛି, ସୁଦର୍ଶନ ମଠ ଅଛି, ଲକ୍ଷ୍ମୀନାରାୟଣ ମଠ ଅଛି, ଆଦର୍ଶ ବିଦ୍ୟାଳୟ ଅଛି, ଯୋଗେଶ୍ୱର ମହାଦେବ ମନ୍ଦିର ଅଛି।
3: ଆଚ୍ଛା, ବହୁତ ବଢିଆ। ତେବେ ଆମେ ଜାଣିବାକୁ ଚାହୁଁ ଭାଇ ଯେ ଆପଣଙ୍କର କେତେ ଜମି ଅଛି?
4: ଆମର 10 ଏକର ଜମି ଅଛି।
3: 10 ଏକର ଜମିରେ ଆପଣ କଣ ସବୁ ଚାଷବାସ କରନ୍ତି?
4: 10 ଏକର ଜମିରୁ ଆମେ ଅଧିକାଂଶ ଧାନ ଚାଷ କରୁ, ଯୋଉ ଗୁଡାକ ଢିପ, ସେଥିରେ ପ୍ରାୟ 500 ନଡ଼ିଆ ଗଛ ମୁଁ କରିଛି, ଗୁଆ କରିଛି, ଆଉ ସପୁରୀ କରିଛି, ସପେଟା କରିଛି, କଦଳୀ କରିଛି, ତାପରେ ବହୁତ ପ୍ରକାର ଫୁଲ ଗଛ ବି ଲଗେଇଛି, ଆଉ ଜାମୁରୋଳ ଠାରୁ ଆରମ୍ଭ କରି ସେ ଗଛ ବି କରିଛି,
3: ମହୁ ଚାଷ ବି କରୁଛି। ଆଚ୍ଛା, ମହୁ ଚାଷ ଯୋଉ କରୁଛନ୍ତି ଆପଣ, କାହିଁକି ଆପଣଙ୍କର ଗୁଡ଼ାଏ ଫୁଲ ଗଛ ଅଛି ଦେଖିଲେ ତ ପାଖାପାଖି ମହୁ ବାକ୍ସ ବସେଇବାକୁ ଇଚ୍ଛା ହେଲା।
4: ନଡ଼ିଆ ଗୁଆ ରେ ପ୍ରଚୁର ମହୁ, ଆମର ଯୋଉ ସୋରିଷ ଚାଷ ହୁଏ, ସୂର୍ଯ୍ୟମୁଖୀ ହୁଏ, ସେଗୁଡ଼ାକରେ ପ୍ରଚୁର ମହୁ। ତେଣୁ ମୁଁ 30 ଦଳ ବର୍ତ୍ତମାନ ମୋ ପାଖରେ ଅଛି, ଗୋଟେ ଦଳକୁ ଡିଭାଇଡ୍ କରେ ଏବଂ 50 ଖଣ୍ଡେ ବାକ୍ସ ଅଛି, ବାକ୍ସ ବି ବିକ୍ରି କରେ, ଦଳ ବିକ୍ରି କରେ, ମହୁ ବିକ୍ରି କରେ, ଏବଂ ଡିଭାଇଡ୍ ମୋତେ ଆସେ, ଯେଉଁଟାକି ଗୋଟେ ଦଳକୁ ଆମେ 3 ଦଳ 4 ଦଳ ଏମିତି କରିପାରିବୁ, ସେସବୁ ପ୍ରକାର ଜାଣିଛୁ।
3: ଆପଣ ନିଜେ 30 ବାକ୍ସ ବି ରଖିଛନ୍ତି ଏବେ? ଆଚ୍ଛା, ପ୍ରଥମେ ଏ ଯୋଉ ମହୁ ଚାଷ କରିବା ପାଇଁ ହେଲେ ଆମର ତାର ଯୋଉ ପରିବେଶଟା କିଭଳି ଭାବରେ ହେବା ଦରକାର, ଯୋଉ କହିଲେ ଯେ ଫୁଲ ଆଖପାଖରେ ରହିଥିବା ଦରକାର ନୁହେଁ କି?
4: ମହୁ ଚାଷ ପ୍ରକୃତିକୁ ସୁରକ୍ଷା ଦିଏ, ଫଳ ଫୁଲ ଅଧିକ ହୁଏ, ପରାଗ ସଙ୍ଗମ ହୁଏ, ନିହାତି ଗୋଟେ କୃଷି ପାଇଁ ମହୁ ବାକ୍ସ ତାର ଦରକାର, 2-3 ସେ ଘରେ ରଖିବା ଦରକାର। ତାଦ୍ୱାରା କଣ ହବ ନା ଅଧିକ ଫଳ ମିଳିବ, ପରାଗ ସଙ୍ଗମ ହବ, ଫଳ ଝଡ଼ିଯିବା ପଚିଯିବା

0: ନଷ୍ଟ ହୋଇଯିବା ଏ କଥା ହବ ନାହିଁ।
1: ଆଚ୍ଛା ଆଚ୍ଛା, ହଁ, ପରାଗ ସଙ୍ଗମଟା ପାଇଁ ବହୁତ ବଢ଼ିଆ ଭୂମିକା ବହୁତ ରହିଛି। ତ ଆପଣ ଯେଉଁ ମହୁ ଚାଷ କଲେ, ପ୍ରଥମେ ମହୁର ଯେଉଁ ଦଳ କୋଉଠୁ ଆଣିଲେ, ଆପଣ କେମିତି ଚୟନ କଲେ?
0: ହଁ, ମହୁ ଦଳ ଆମ ଗାଁ ଗଣ୍ଡାରେ ସବୁ ବିଭିନ୍ନ ଲୋକଙ୍କର ସ୍କାଇଲାଇଟ୍ରେ, ନଡ଼ିଆ ଗଛ କୋରଡ଼ରେ, ଆମ୍ବ ଗଛ କୋରଡ଼ରେ, ଏସବୁ ହେଲା ସପ୍ତଫେଣୀ ମହୁର ଦଳ। ଇଏ ଏହାକୁ ସପ୍ତଫେଣୀ କୁହାଯାଏ। ଏଇଟା ଚାଷ ଉପଯୋଗୀ ଏବଂ ପାଳନା ଉପଯୋଗୀ। କିନ୍ତୁ ଆଉ ଗୋଟେ ମହୁ ଅଛି, ବାଘେରା ମହୁ ବାଘୁଆ, ସେଇଟା ଡାଳରେ ହୁଅନ୍ତି, ଭାରି ମାରାତ୍ମକ, ତାକୁ ଏପର୍ଯ୍ୟନ୍ତ ଚାଷ କରାଯାଇ ପାରିନାହିଁ। ଆଉ ଗୋଟେ ନିକୁଟି ଅଛି, ଗୋଟେ ବିଞ୍ଚିଣୀ ମହୁ ଅଛି, ତାର ପରିମାଣ ସବୁ କମି କମି ଯାଉଛି। କିନ୍ତୁ ଆମ ଅଞ୍ଚଳରେ ପ୍ରତ୍ୟେକ ଗାଁରେ ନିଶ୍ଚିତ ଭାବରେ ଦଳ ଅଛି, କିନ୍ତୁ ସେମାନେ ଚାଷ ଜାଣନ୍ତିନି, ଅମଳ କେମିତି କରାଯାଏ ଜାଣନ୍ତିନି। ଏମିତି ଅଛି ତ ଅଛି ଆଉ।
1: ଆଚ୍ଛା, ତାପରେ ଆପଣ ଆଣିକି ମହୁ ନିଜେ ଆଗ୍ରହ ହେଲା ଯେ ଚାଷ କଲେ। ମହୁ ଚାଷ କରିବା ପାଇଁ ହେଲେ ବାକ୍ସଟି କୋଉଭଳି ହେଇଥିବା ଦରକାର?
0: ବାକ୍ସଟା ମହୁର ବାକ୍ସର 11 ଇଞ୍ଚରେ 10 ଇଞ୍ଚ ତାର ଓସାର। ତାର ତଳେ ଗୋଟାଏ ବେସ୍ ଅଛି, ବେସ୍ ଉପରେ ବ୍ରୁଡ଼ ଚାମ୍ବର ଅଛି, ତାପରେ ସୁପର ଅଛି, ତାପରେ ଗୋଟାଏ ଇନର କଭର ଅଛି, ତାପରେ ଗୋଟାଏ ଖୋଳ ଅଛି ବା ଉପରଟା ବର୍ଷା ପାଣି ଦାଉରୁ ରକ୍ଷା ପାଇଁ ଅଛି।
1: ଆଚ୍ଛା, ତାପରେ ମହୁମାଛିକି ଆଣିକି ଆପଣ ଛାଡ଼ିବେ?
0: ମହୁ ଆମେ ଯେଉଁଠି ଦଳ ପାଇଲୁ ନିଜେ ଆମକୁ ଧରି ଆସେ। ଯଦି କେହି ଡରିବେ ଧରିବା ପାଇଁ ମହୁମାଛି ମାରିବେ ବୋଲି, ସେଥିପାଇଁ ମୁଣ୍ଡରେ ଗୋଟା ପୁରେଇବା ପାଇଁ ବିଭେଲ ଅଛି, ହାତରେ ଗ୍ଲୋଭ୍ସ ମିସ୍ତ୍ରୀ ଯେଉଁ ଆଣନ୍ତି ସେ ଗ୍ଲୋଭ୍ସ ପିନ୍ଧିଦେଲେ ଏବଂ ବିଭେଲ ପିନ୍ଧିଦେଲେ ଆଦୌ ମାରିବେନି। ସାମାନ୍ୟ ଟିକେ ଧୂଆଁ ନେଇଦେଲେ ମାଛିକି ତାଙ୍କ ସହିତ ବନ୍ଧୁତା ହେଇଗଲା। ତାକୁ ଆଣି କାଟିକିରି ଗୋଟେ ଗୋଟେ ଫେଣାକୁ ତାର 8-ଟିକିଆ ଫ୍ରେମ୍ ବିଶିଷ୍ଟ ବାକ୍ସରେ ଗୋଟି ଗୋଟି କରି ରଖିଦେବେ। ତାପରେ କୁଇନ୍ କି ଆଣିପାରନ୍ତି ବା କୁଇନ୍ ଆସିକିରି ପଶିଯିବ। ଯେତେବେଳେ ଖାଲି ମାଛି ରହିଯିବେ, ପୁଳାଏ ମହୁ ମାଛି ଆଣିକିରି ହାତରେ ଛାଡ଼ିଦେଲେ ବି, ସେ ଗ୍ଲୋଭ୍ସ ପିନ୍ଧିକିରି ଯଦି ହାତରେ ଭୟ ଲାଗିବ ଛାଡ଼ିଦେଲେ, ମାଛି ରହିଲେ କୁଇନ୍ ପଶିଲେ ସବୁଯାକ ମାଛି ପଶିଯିବେ।
1: ଆଚ୍ଛା, ତାଙ୍କର ଖାଦ୍ୟ କଥା କେମିତି କ'ଣ ଆପଣ ଚିନ୍ତା କରନ୍ତି?
0: ଖାଦ୍ୟ କଥା ଆମର କିଛି ଚିନ୍ତା ନାହିଁ। ସେମାନେ ଯେକୌଣସି ଫୁଲ ହଉ, ବଣୁଆ ଫୁଲ ହଉ, ଆମର ଚାକୁଣ୍ଡା ଫୁଲ ହଉ, ଆକାଶିଆ ହଉ, କିମ୍ବା ଲିମ୍ବ ହଉ, ଲିମ୍ବ ସମୟରେ ଲିମ୍ବ ମହୁ, ଆମର ଆମ୍ବ ଫୁଲ ସମୟରେ ବଉଳ ସମୟରେ ଆମ୍ବ ମହୁ, ଏମିତି ସିଜିନ୍ ଅନୁସାରୀ କରଞ୍ଜ ସମୟରେ କରଞ୍ଜ ମହୁ, ଲିମ୍ବ ମହୁ ଟିକେ ପିତା ଲାଗିବ, ଭାରି ଦାମ ଏବଂ ମୂଲ୍ୟବାନ ସେ ଆମ ପାଇଁ। ତେଣୁ ଫୁଲର ଋତୁ ଅନୁସାରେ ମହୁ ହୁଏ। ବର୍ଷା ଋତୁରେ ଯଦି ଫୁଲ ନାହିଁ, ତାଙ୍କୁ ଚିନି ପାଣିର ଫିଡିଙ୍ଗ ଦେବାକୁ ପଡ଼େ।
1: ଆଚ୍ଛା ଆଚ୍ଛା, ତାପରେ ଦେଖାଶୁଣା ଆପଣ କେମିତି କ'ଣ କରନ୍ତି?
0: ଦେଖାଶୁଣା ହେଉଛି ବର୍ତ୍ତମାନ ସମୟରେ ତାଙ୍କର ଏଇ ଯେଉଁ ବାକ୍ସ ଅଛି, ବାକ୍ସର ଗୋଟେ ତଳେ ଗୋଟେ ବେସ୍ ଅଛି, ସେ ବେସ୍ଟାକୁ ନିହାତି 15 ଦିନରେ ଥରେ ଝାଡ଼ିବାକୁ ପଡ଼ିବ। କାହିଁକିନା ଖୋଲା ଜାଗାରେ ଯେଉଁ ହେଲା ସେ ଅଳିଆ ଗୁଡ଼ାକ ତଳେ ପଡ଼ିଯିବ, କିନ୍ତୁ ଇଏ ତ ବାକ୍ସ ଭିତରେ ରହିଲା, ତେଣୁ 15 ଦିନେ ତାକୁ ଟିକେ ସଫା କରିବାକୁ ପଡ଼ିବ। ଏବଂ ବର୍ଷା ଦିନେ ଟିକେ ବେଶୀ ଅଳିଆ ହୁଏ, ଏଦିନେ ହୁଏ ନାହିଁ, ଏଦିନେ ବହୁତ ମାଛି ହେବେ ଏବଂ ବହୁତ ଫୁଲରୁ ମହୁ ଆଣିବେ। ତା ସହିତ ଗୋଟେ ପୁଲେନ୍ ବୋଲିକିରି ଜିନିଷ ଆଣନ୍ତି, ସେଇଟା ଗୋଡ଼ରେ ଧଳା ଧଳା ଦେଖାଯାଏ, ସେଇଟା ଭାରି ଶରୀର ପାଇଁ ମୂଲ୍ୟବାନ, ସେ ବି ଭାରି ଦାମିକା। ତାକୁ ଖାଇଲେ ମଣିଷ ତାର ଯେଉଁ ଶକ୍ତି ବଢ଼ିବ ଏବଂ ପ୍ରତିରୋଧକ ଶକ୍ତି ସେଥିରେ ସୃଷ୍ଟି ହୁଏ, ସେଇଟାକୁ ଭାରି ଉପାଦେୟ ମଣିଷ ପାଇଁ।
1: ଆଚ୍ଛା, ତେଣୁ ଆପଣଙ୍କର ମାନେ 15 ଦିନରେ ଥରେ ଝଡ଼ାଝଡ଼ି କରିବା ପାଇଁ ଆପଣ ଝଡ଼ାଝଡ଼ି କରନ୍ତି, ଏମିତି କିଛି ପିମ୍ପୁଡ଼ି ଫିମ୍ପୁଡ଼ି କିଛି ଲାଗିଯିବାର କିଛି ଆଶଙ୍କା ଅଛି?
0: ପିମ୍ପୁଡ଼ି ଫିମ୍ପୁଡ଼ି ଲାଗିବା ପାଇଁ ତାଙ୍କର ଶତ୍ରୁ ହେଲେ ପିମ୍ପୁଡ଼ି, ସତସତିଆ, ଅସରପା, ଏଣ୍ଡୁଅ ଏବଂ ଗୋଟାଏ ବି ହଣ୍ଟର ଅଛି, ଟାଙ୍ଗଣ, ଏସବୁ ଶତ୍ରୁ। ତେଣୁ ଆମେ ସେଥିପାଇଁ ଷ୍ଟାଣ୍ଡ କରିଛୁ। ଷ୍ଟାଣ୍ଡ ଗୋଟାଏ ମାଟିରେ ପୋତି ଦେଇକିରି ତା ଦେହରେ ଉପରକୁ ବାକ୍ସ ରହିପାରିବ, ତା ଦେହରେ ଆମେ ଯେଉଁ ଆମର ଲାଟିନ୍ରେ ସବୁ ଆମେ ଗୋଟାଏ ଗୋଲେଇ ସିମେଣ୍ଟରେ କଂକ୍ରିଟରେ ହେଇଛି, ଏକ୍ସଟେନସନ୍ ପାଇଁ ସେଠି ଫ୍ୟାନ୍ ଏକ୍ସଟେନସନ୍ ଲାଗେ, ସେଇଥିରୁ ଗୋଟେ ଆଣିକିରି ତାକୁ ପୋତି ଦେଇକିରି ତା ଦେହରେ ପାଣି ରଖିଦେଲେ ହବ। କିମ୍ବା ସେଇ ଯେଉଁ ଷ୍ଟାଣ୍ଡଟାରେ ଗୋଟେ ପାଇପ୍ ଖଣ୍ଡେ ଦେଇକିରି ଉପରେ ଟିକେ ମୋବିଲ୍ ଦେଇଦେଲେ ବି ଆଉ କୌଣସି ଜୀବ ତା ଭିତରକୁ ଯାଇପାରିବେ ନାହିଁ, ନଚେତ ଗୋଟେ ମୋବିଲ୍ କନା ବି ସେ ଗୋଡ଼େଇ ଦେଲେ ତାର ଗୋଡ଼ରେ ବି ରହିବେ।
1: ଆଚ୍ଛା, ବହୁତ ବଢିଆ। ମହୁ ମାନେ ଭଲ ଅଛନ୍ତି ବୋଲି ଆପଣ କେମିତି ଜାଣିପାରିବେ?
0: ମହୁ ଭଲ ଅଛି କି ନାହିଁ ଆମେ ତାର ଫେଣା ବାହାର କରି ଦେଖିବୁ। ତା ଭିତରେ ଫେଣା ଦେହରେ ଯଦି ସଦ୍ୟ ଅଣ୍ଡା ଅଛି, ଅଣ୍ଡା ଗୁଡାକ ଦଶି ପୋକ କୃମି ଭଳି, ସେଗୁଡା ଯଦି ଅଣ୍ଡା ଅଛି, କୁଇନ୍ ଠିକ ଅଣ୍ଡା ଦଉଛି। ଯଦି ଅଣ୍ଡା ପଚି ଯାଉଛି, ରୋଗ ହଉଛି। ଯଦି କିଛି କୁଇନ୍ ଅଣ୍ଡା ଦଉନାହିଁ, ତାର କୁଇନ୍ଟା ତାର ବୟସ ହେଇଗଲାଣି, ବୁଢ଼ୀ ହେଇଗଲାଣି, ସେ 3 ବର୍ଷ ବଞ୍ଚେ, ବୁଢ଼ୀ ହେଇଗଲାଣି, ତେଣୁ ତା ପୂର୍ବରୁ ସେ ବି କୁଇନ୍ ତିଆରି କରିଦିଏ। ତେଣୁ ଆମେ ଜାଣିପାରିବୁ ଯେ ମହୁ ରଖୁଛି, ପୁଲେନ ଆଣୁଛନ୍ତି, ଆଉ ଅଣ୍ଡା ଦିଆ ଠିକ ଚାଲିଛି। ତେଣୁ ଆମେ ଜାଣିବୁ ଯେ ଦଳଟା ଷ୍ଟ୍ରଙ୍ଗ ଅଛି।
1: ଆପଣ ନିଜେ ସବୁ ଜାଣିପାରନ୍ତି?
0: ନିଜେ ସବୁ ଜାଣିପାରୁ, ଦେଖୁ। ମୁଁ ନିଜେ ଧରେ, ମହୁ ଅମଳ କରେ। ମହୁ ଅମଳ କରିବା ପାଇଁ

0: ଏକ୍ସଟ୍ରାକ୍ଟର ଅଛି, ମହୁ ଫେଣାଟା ଭାଙ୍ଗିବନି, ତା ଦେହରେ ରଖିକିରି ବୁଲେଇ ଦେଲେ ଏୟାର ପ୍ରେସରରେ ମହୁ ବାହାରି ପଡ଼ିବ ଏବଂ ତମେ ପରିଷ୍କାର ମହୁ ପାଇପାରିବ।
1: ଆଚ୍ଛା, ବର୍ଷକୁ କେତେ ଥର ମହୁ ପାଆନ୍ତି ଆପଣ?
0: ହଁ, ବର୍ଷକୁ ଆରମ୍ଭ ଫୁଲ ଆରମ୍ଭ ହେଲେ ନଭେମ୍ବର ଡିସେମ୍ବର ମହୁ ଆରମ୍ଭ ହେଇଯାଏ, ଏଇ ମେ ଜୁନ ପର୍ଯ୍ୟନ୍ତ ବି ମହୁ ଅମଳ ହୁଏ।
1: ତ ଆପଣ ବର୍ଷକୁ 30 କେଜି ମହୁ ପାଇଯାଉଛନ୍ତି?
0: ହଁ ହଁ, ବେଶୀ ବେଶୀ ପାଏ, 50 କେଜିରୁ କୁଇଣ୍ଟାଲ ପର୍ଯ୍ୟନ୍ତ ପାଏ।
1: 50, ତା ମାନେ ଆପଣ ତ ଏଇଠି ଲକ୍ଷେ ଟଙ୍କା ପାଖାପାଖି,
0: ଜଣେ ନିହାତି 10ଟା ବାକ୍ସ ରଖିଲେ ସେ ତାର ଘର ଖର୍ଚ୍ଚ ବି କରିପାରିବ, ଅନାୟାସରେ କରିପାରିବ, ବିନା ପରିଶ୍ରମରେ କରିବ। ତା ପାଇଁ ଖର୍ଚ୍ଚ ହବ କେବଳ ଗୋଟେ ବାକ୍ସ, ଗୋଟେ ଦଳ, ଆଉ ଏକ୍ସଟ୍ରାକ୍ଟରଟାଏ, ସ୍ମୋକରଟାଏ ଏବଂ ବିଭେଲଟାଏ, ଏତିକି କେତୋଟି ଆଇଟମ। ତଥାପି ଟଙ୍କା 5,000 ଖଣ୍ଡେ ଗୋଟେ ବାକ୍ସରେ ଖର୍ଚ୍ଚ। ଯେତେ ଫୁଲ ହବ ସେତେ ମହୁ ହବ, ତେଣୁ ଫୁଲ ଅଞ୍ଚଳ ବା ପ୍ରାକୃତିକ ପରିବେଶ ଯେଉଁଠି ଅଧିକ ଅଛି ସେଠି ହବ ମହୁ। ପ୍ରାୟ 15 ଦିନ ମାସକରେ ଗୋଟାଏ ବାକ୍ସରୁ 3 କେଜି, 2 କେଜି ଠାରୁ 3 କେଜି ପର୍ଯ୍ୟନ୍ତ ମହୁ ଅମଳ ହବ,
1: ମାନେ 3 କେଜି ମହୁ ଆପଣ ପାଇବେ
0: ପାଇବେ।
1: ତା ମାନେ ବର୍ଷ ସାରା ଆପଣ,
0: ବର୍ଷକ ଭିତରେ ତମେ 3 ଥର 4 ଥର ଅମଳ କରିପାରିବ, ଆଉ ବର୍ଷା ଦିନଟା ଟିକେ ଅମଳ ହୁଏନି, ତେଣୁ 3-4 ଥର ହେଲେ ଗୋଟେ ବାକ୍ସରୁ 10 କେଜିରୁ 12 କେଜି ପର୍ଯ୍ୟନ୍ତ ଅମଳ ହେଇପାରିବ।
2: ବୁଝିଲ ମାନି? ଚାଷୀ ଭାଇ ସୁନ୍ଦର ଭାବରେ କୃଷି କ୍ଷେତ୍ରରେ ତାଙ୍କର ଅନୁଭୂତି ବର୍ଣ୍ଣନା କଲେ। ଅନ୍ୟ ଚାଷୀ ଭାଇ ଭଉଣୀମାନେ ଭାଇଙ୍କର ଅନୁଭୂତିରୁ ବହୁତ କଥା ଜାଣିବାକୁ ପାଇଥିବେ।
1: ହଉ, ତେବେ ଭାଇଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ତ ଆମର ସମୟ ହେଇଗଲାଣି, ଘଡ଼ିକି ଦେଖ, ଆଜିର କାର୍ଯ୍ୟକ୍ରମକୁ ଆମେ ଏଇଠି ରଖିବା। ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ମାନ୍ୟ ଅପା,
2: ଆଉ ମୁଁ ଜଗନ୍ନାଥ, ନମସ୍କାର।

ହଣ୍ଟେଡ୍ କଥାଚିତ୍ରରେ ସିଦ୍ଧର ବର୍ସୁରକୁ ଶୁଣୁଥିଲେ। ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ପରବର୍ତ୍ତୀ ଶିଳ୍ପୀ ଅଭିଜିତ ବେୱଫା କଥାଚିତ୍ରରେ

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଶ୍ରୋତାବନ୍ଧୁମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମର ପର୍ଯ୍ୟାୟକୁ ଆଗକୁ ନେବା। ଏଥର ଶୁଣିବା ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଫିର୍ ମିଲେଙ୍ଗେ କଥାଚିତ୍ରର ଗୀତ, ସମୀରଙ୍କ ରଚନା, ନିଖିଲ ବିନାୟକଙ୍କ ସଙ୍ଗୀତ।

0: ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ 103.4 FM।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 ରୁ 28 ଜୁନ୍ 2026 ପର୍ଯ୍ୟନ୍ତ

0: ନିଯୁକ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ ଦୁଇଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ ଦୁଇଟି ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ପୁରୀ ଶ୍ରୋତା ବନ୍ଧୁ, ଏଥର ଆସନ୍ତୁ ଶୁଣିବା ଆମର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ପ୍ରଯୋଜନା ଦିଲୀପ କୁମାର ନାୟକ, ଉପସ୍ଥାପନା ପ୍ରକାଶ କୁମାର ରଥ।
2: ସଙ୍ଗୀତ ଅମୃତମୟ, ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ, ରସ, ସୁଖ, ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ,
1: ଆଜ୍ଞା ଭାଇ ପ୍ରଣାମ।
0: ଆପଣଙ୍କ ପରିଚୟ ଦିଅନ୍ତୁ।
1: ଆଜ୍ଞା ମୁଁ ବୈରାଗୀ ପାତ୍ର କହୁଥିଲି ଚାରନଳାରୁ,
0: ପୁରୀ
1: ପୁରୀ ଚାରନଳାରୁ ବାଟମଙ୍ଗଳା।
0: ଆଜ୍ଞା, ବୈରାଗୀ ବାବୁ କୁହନ୍ତୁ କିଛି ଆପଣଙ୍କ ବିଷୟରେ ଆମ ଶ୍ରୋତାମାନଙ୍କୁ।
1: ଆଜ୍ଞା ମୁଁ ତ ସମୁଦ୍ର କୂଳରେ ଆମର ଦୋକାନ, ଆଉ ରେଡିଓ ସଦାବେଳେ ଶୁଣେ, ଆଉ ରେଡିଓ ଶୁଣିବା ଦିନ ଭଲ ପାଏ। ଆଉ
0: ରେଡିଓର କାର୍ଯ୍ୟକ୍ରମ ଆପଣଙ୍କ ମନକୁ କାହିଁକି ଏତେ ଛୁଏଁ?
1: କାମରେ କିଛି ଡିଷ୍ଟର୍ବ କରେନି, ତା ବାଟରେ ସିଏ ଚାଲେ, କାମ ଶୁଣିବାକୁ ହୁଏ ଏବଂ କାମକୁ କାମ ହୁଏ।
0: ଯେତେବେଳେ ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଶୁଣି ଶୁଣିକି ଆପଣ କାମ କରନ୍ତି, ଆପଣଙ୍କ କାମରେ ମନ ଲାଗେ?
1: ମନ ଲାଗେ, ବହୁତ ଭଲ ଲାଗେ। ଦୋକାନରେ ମୋର ରେଡିଓ ସଦାବେଳେ ବାଜେ,
0: ହଁ,
1: ଦୋକାନରେ ରେଡିଓ ବାଜି ଥିବ, ଏପଟେ ବେପାର ଚାଲିଥିବ, ସବୁ ଚାଲିଛି।
0: ଆପଣଙ୍କର ବ୍ୟବସାୟ ଚାଲିଛି ସମୁଦ୍ର କୂଳରେ?
1: ସମୁଦ୍ର କୂଳରେ।
0: ପୁରୀ ତ ଗୋଟେ ପର୍ଯ୍ୟଟନ କ୍ଷେତ୍ର, ଜଗନ୍ନାଥ ଧାମ, ବହୁତ ସାରା ବିଶ୍ୱରୁ ଲୋକ ଏଠିକି ଆସୁଛନ୍ତି।
1: ଆଜ୍ଞା,
0: ଆପଣ ସମୁଦ୍ର କୂଳରେ କଣ ସବୁ ବ୍ୟବସାୟ କରୁଛନ୍ତି ଆଉ ଯାତ୍ରୀମାନେ ଆପଣଙ୍କ ଠାରୁ କିଣିକି ନେଉଛନ୍ତି?
1: ସଖମାଳି ଦୋକାନ ଆଜ୍ଞା, ଫଟୋ ଆଇଟମ, ହ୍ୟାଣ୍ଡିକ୍ରାଫ୍ଟ ଆଇଟମ ସବୁ।
0: ପ୍ରାୟ କୋଉ ଅଞ୍ଚଳର ଲୋକମାନେ ଆକୁ ବେଶୀ କିଣିଥାନ୍ତି?
1: ବଙ୍ଗାଳୀ ମାନେ ବେଶୀ କିଣନ୍ତି ଦିନକୁ
0: ବେଶୀ, ଆମର ଯୋଉ ପଶ୍ଚିମବଙ୍ଗରୁ ଯୋଉମାନେ ଆସୁଛନ୍ତି ଯାତ୍ରୀମାନେ।
1: ଆଜ୍ଞା ଆଜ୍ଞା।

0: ସେମାନେ ଆକାଶକୁ ବେଶି ପସନ୍ଦ କରିଥାନ୍ତି। ଆମର ତ ବର୍ଷ ସାରା ବିଭିନ୍ନ ସମୟ ରହିଛି, କୋଉ ମାସରେ ବେଶୀ ଆପଣଙ୍କର ବ୍ୟବସାୟ ଭଲ ହେଇଥାଏ?
1: ଠାକୁରଙ୍କ ସବୁବେଳେ ଭଲ ଚାଲେ, ତଥାପି ଡିସେମ୍ବର ମାସଟା ଟିକେ ବେଶୀ, ଆଉ ଡିସେମ୍ବର ଜାନୁଆରୀ ଫେବୃଆରୀ ଗଲା ସିଜିନଟା ଯୋଉ ଗଲା ଭଲ ଲୋକ ହେଇଥିଲା। ଆଜ୍ଞା ଭଲ ଲୋକ ହେଇଥିଲା।
0: ଶୀତ ଦିନ ମାନଙ୍କରେ ବେଶୀ ପର୍ଯ୍ୟଟକ ଆସୁଛନ୍ତି ଆଉ।
1: ଆଜ୍ଞା।
0: ଆଚ୍ଛା, ସେମାନେ ଆସିଲେ ଆପଣ କଣ ତାଙ୍କ ଭାଷାରେ ବଙ୍ଗଳାରେ ସେମାନଙ୍କ ସହିତ କଥା ହୁଅନ୍ତି?
1: ଆଜ୍ଞା ଆଜ୍ଞା।
0: ଆଚ୍ଛା, ଟିକେ କହିଲେ ଯଦି କୌଣସି ଯାତ୍ରୀ ଆପଣଙ୍କ ଦୋକାନରେ ଏମିତି ନଜର ପକେଇକି ଯାଉଛି, ଆପଣ କଣ ତାକୁ ବଙ୍ଗାଳୀରେ କହନ୍ତି ଟିକେ କହିଲେ? ସବୁ ଠିକ ତାଙ୍କ ଭାଷାରେ କହିକି ତାଙ୍କୁ ବୁଝେଇକି ବିକ୍ରି କରନ୍ତି।
1: ଆଜ୍ଞା ଆଜ୍ଞା। ବଙ୍ଗାଳୀ ବଙ୍ଗାଳୀ ସାଙ୍ଗେ ଏମିତି କଥା ହୁଏ ଯେ ବଙ୍ଗାଳୀ ମାନେ ବି କୁହନ୍ତି, ଦାଦା ତୁମେ କି ଓଡ଼ିଆ ଲୋକ ନା ବଙ୍ଗାଳୀ ଲୋକ? ମୁଁ କହିଲି କେନ ନା ଓଡ଼ିଆ ଲୋକ ତ ନା, ସେ କହିବେ ହା ନା ତୁମେ ଅତ ବାଙ୍ଗଲା ଖୁବ ସୁନ୍ଦର କରି ବୋଲୁଛ, ତୁମେ ବାଙ୍ଗାଳୀ।
0: ଖୁସି ଲାଗିଲା ଯେ ଏତେ ସୁନ୍ଦର ଭାବରେ ଆପଣ ବଙ୍ଗଳା ଭାଷା କହୁଛନ୍ତି। ଆଚ୍ଛା, ଆପଣଙ୍କର ଦୋକାନ ସମୁଦ୍ର କୂଳରେ କେତେ ବର୍ଷ ହେଲାଣି?
1: 90 ରୁପିଆ ଦୋକାନ କରିଛି ଆଜ୍ଞା, 90 ମସିହାରୁ।
0: ତା ଭିତରେ ବହୁତ ଅନୁଭୂତି ଥିବ,
1: ମହାବାତ୍ୟା ଠୁ ଆରମ୍ଭ କରିକି ଆଜ୍ଞା ସବୁ ତ ସାମ୍ନା କରିଛୁ।
0: ଆଚ୍ଛା, ଅନେକ ଯାତ୍ରୀ ଆପଣଙ୍କ ଦୋକାନକୁ ଆସିକି ବୁଲିକି ଯାଉଥିବେ, ଜିନିଷ ନେଇକି ଯାଉଥିବେ, ଏତେ 30 ବର୍ଷରୁ ଉର୍ଦ୍ଧ ସମୟ ଭିତରେ କିଛି ଯାତ୍ରୀଙ୍କ ସହିତ ଏମିତି ଅତି ଅନ୍ତରଙ୍ଗ ହେଇଛନ୍ତି ଯୋଉମାନେ କି ନିଜର ମୋବାଇଲ ନମ୍ବର ଦେଇଛନ୍ତି, ପରେ ଯୋଗାଯୋଗ କରିଛନ୍ତି?
1: ସାଙ୍ଗ ହେଇଛନ୍ତି ବହୁତ, ବଡ ଭାଇ ବି ଆମର ଯାଇକି ବଙ୍ଗଳାରେ ବହୁତ ଅଛନ୍ତି ତ ଚିହ୍ନା ପରିଚ।
0: ହଁ,
1: ମୁଁ ଯାଇନି କଲିକତା କେତେବେଳେ, କିନ୍ତୁ ଆମ ଭାଇ ଯାଇକି ତାଙ୍କ ଘରୁ ବୁଲାବୁଲି କରି ଆସିଛନ୍ତି। ବଙ୍ଗାଳୀ ପର୍ଯ୍ୟଟକ ବି ଆମ ଘରକୁ ବି ନେଇକି ଆମର ବୁଲେଇଛି ତାଙ୍କୁ, ବହୁତ ଭଲ ସମ୍ପର୍କ।
0: ପର୍ଯ୍ୟଟକ ମାନେ ହଉଛନ୍ତି ଆମର ଅତିଥି, ଆଉ ଆମେ ଯେତିକି ତାଙ୍କୁ ଗୋଟେ ପରିବାର ସଦସ୍ୟ ଭାବରେ ବ୍ୟବହାର ଦେଖେଇବା, ଆମର ପୁରୀକୁ ସେତିକି ପର୍ଯ୍ୟଟକ ଅଧିକ ଆସିବେ। ଆମର ସେଥିପାଇଁ କୁହାଯାଇଛି ଅତିଥି ଦେବ ଭବ। ଠିକ ଅଛି ବୈରାଗ ବାବୁ, ଆମେ କାମନା କରିବୁ ଆପଣଙ୍କର ବ୍ୟବସାୟ ଆହୁରି ଧୁମଧାମ ଚାଲୁ, ଆଉ ଏମିତି ଆପଣଙ୍କ ଦୋକାନରେ ଘରେ ସବୁବେଳେ ରେଡିଓ ଲାଗିଥାଉ, ଆକାଶବାଣୀ ପୁରୀ କାର୍ଯ୍ୟକ୍ରମର ଆନନ୍ଦ ନିଅନ୍ତୁ। କୁହନ୍ତୁ ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ? ଠିକ ଅଛି ବୈରାଗୀ ବାବୁ, ଆମେ ଶୁଣଉଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଜୟ ଜଗନ୍ନାଥ।

0: ହ୍ୟାଲୋ
1: ହ୍ୟାଲୋ ନମସ୍କାର ସାର୍।
0: ନମସ୍କାର,
1: ମୁଁ ଚିତ୍ରସେନ ସବର କହୁଛି ଆଜ୍ଞା, କଳାହାଣ୍ଡିରୁ, ଜଗନ୍ନାଥପୁରରୁ। ଆଜ୍ଞା,
0: ଚିତ୍ରସେନ ବାବୁ କେମିତି ଅଛନ୍ତି?
1: ମୁଁ ତ ବହୁତ ଭଲ ଅଛି ଆଜ୍ଞା, ଆପଣମାନେ କେମିତି ଅଛନ୍ତି?
0: ଆମେ ସବୁ ଭଲ ଅଛୁ। କଳାହାଣ୍ଡିରୁ ଏତେ ଦୂରରୁ ଆପଣ ଫୋନ କରିଛନ୍ତି, ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ତାମାନେ ନିୟମିତ ଶୁଣୁଛନ୍ତି।
1: ହଁ ଆଜ୍ଞା,
0: କେମିତି ଲାଗୁଛି ଆପଣଙ୍କୁ?
1: ବହୁତ ଭଲ ଲାଗୁଛି ଆଜ୍ଞା।
0: ଆଉ ଆପଣ ଆପଣଙ୍କ ବିଷୟରେ କିଛି ଶ୍ରୋତାମାନଙ୍କୁ କହିଦିଅନ୍ତୁ ଆଜି।
1: ମୁଁ ତ ହୋଟେଲ ଦେଇଛି ଆଜ୍ଞା।
0: ତାହେଲେ ଆମେ ଯିବୁ ଖାଇବାକୁ।
1: ହଁ ଆଜ୍ଞା, ଆପଣ ଆସିଲେ ତ ବହୁତ ଖୁସି ହେବ ଆଜ୍ଞା।
0: କ'ଣ କ'ଣ ଜିନିଷ ସବୁ କରୁଛନ୍ତି ହୋଟେଲରେ?
1: ହୋଟେଲରେ ଆଜ୍ଞା ମାଲପୁଆ ଜିଲାପି ବନଉଛି, ଆଲୁଚପ, ସିଙ୍ଗଡ଼ା, ବିରବର, ପକୁଡ଼ି।
0: ଆପଣଙ୍କ କଥା ଶୁଣି ପାଟିରୁ ଖାଲି ଲାଳ ଗଡ଼ିଲାଣି।
1: ଆଜ୍ଞା,
0: ଆପଣଙ୍କ ଯୋଉ ଦୋକାନର ଜିନିଷ ଗୁଡ଼ିକ କରୁଛନ୍ତି ସବୁ ଭଲ ଭାବରେ ତିଆରି କରୁଛନ୍ତି?
1: ହଁ ଆଜ୍ଞା,
0: ସେଥିପାଇଁ ବେଶୀ ଚାହିଦା ରହୁଥିବ?
1: ହଁ ଆଜ୍ଞା, ବହୁତ ଭିଡ଼ ହଉଛି ଆଜ୍ଞା।
0: ଦୋକାନରେ ଆଉ କିଏ ସାହାଯ୍ୟ କରୁଛନ୍ତି ଆପଣଙ୍କୁ?
1: ସାହାଯ୍ୟ ବୋଲେ ମୋର ପୁଅ ଗୋଟେ ଅଛି ଆଉ ମୋର ଜ୍ୱାଇଁ ଅଛି।
0: ଆଚ୍ଛା, କେତେବେଳେ ଦୋକାନ ଖୋଲୁଛନ୍ତି, କେତେବେଳେ ବନ୍ଦ କରୁଛନ୍ତି?
1: ସକାଳ 6ଟାରୁ ଖୋଲା ହଉଛି ଆଜ୍ଞା, ଆଉ 2:30-1ଟାରେ ବନ୍ଦ ହଉଛି ଆଜ୍ଞା।
0: କଳାହାଣ୍ଡିରେ ଏଇଲେ ପାଣିପାଗ କେମିତି ରହିଛି?
1: ବର୍ଷା କାଲି ପରଦିନ ହେଲା ଆଜ୍ଞା, 2 ଦିନ ହେଲେ ବି ହେନେ ଟିକେ ହେନେ ଭଲ ଲାଗୁଛି ଆଜ୍ଞା ଦେହକୁ।
0: ଏବେ ଟିକେ ଥଣ୍ଡା ଲାଗୁଛି?
1: ହଁ ଥଣ୍ଡା ଲାଗୁଛି ଆଜ୍ଞା।
0: ଚିତ୍ରସେନ ବାବୁ, ଆପଣ ଆପଣଙ୍କର ଦୋକାନ ଠିକ ଭାବରେ ଚଲାନ୍ତୁ, ଆଉ ଆମର କାର୍ଯ୍ୟକ୍ରମ ମଧ୍ୟ ସେମିତି ଶୁଣୁଥାନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣେଇବୁ?
1: ଚାନ୍ଦ କେ ପାସ ଜୋ, ଚାନ୍ଦ କେ ପାସ ଜୋ ସିତାରା ହେ, ବୋ ସିତାରା ହସିନ ଲଗତା ହେ, ବୋ ସିତାରା ହସିନ ଲଗତା ହେ, ଜବ ସେ ତୁମ ହୋ ମେରି ନିଗାହୋଁ ମେଁ, ଜବ ସେ ତୁମ ହୋ ମେରି ନିଗାହୋଁ ମେଁ, ହର ନଜାରା ହସିନ ଲଗତା ହେ, ଚାନ୍ଦ କେ ପାସ ଜୋ ସିତାରା ହେ। ଏଇଟା ସ୍ୱୀକାର ମେନେ କିଆର।
0: ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ରହିଲେ ଆଜ୍ଞା, ନମସ୍କାର।

0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ନମସ୍କାର, ଜୟ ଜଗନ୍ନାଥ, ମୁଁ ରାଜେନ୍ଦ୍ର ସେଠୀ କହୁଛି, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଘଡ଼ିଆମାଳରୁ।
0: କଣ କରନ୍ତି ଭାଇ ଆପଣ?
1: ଆଜ୍ଞା, ମୁଁ ତ ଭଜନ ସନ୍ଧ୍ୟା କରେ। ମୁଁ ଜଣେ ବ୍ଲାଇଣ୍ଡ ପିଲା, ପାଠ ପଢି ପାରିଲେନି ଆଉ ଛୋଟବେଳେ ଟିକେ ଘରେ ଛାଡ଼ିଲେନି, ଆଉ ସେଥିପାଇଁ ଏବେ ଭଜନ ସନ୍ଧ୍ୟାରେ କାମ କରୁଛି।
0: ଆଚ୍ଛା, ଆପଣଙ୍କର ଗୋଟେ ଗ୍ରୁପ ରହିଛି ଏବଂ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରୁଛନ୍ତି?
1: ଆଜ୍ଞା।
0: ଯାହା ବି ହଉ, ଆପଣ ଭାଙ୍ଗି ପଡ଼ିନାହାନ୍ତି, ଆପଣଙ୍କ ମନୋବଳ ଟାଣ ରଖି ପ୍ରଭୁଙ୍କର ନାମରସ ବାଣ୍ଟୁଛନ୍ତି ସମସ୍ତଙ୍କ ଭିତରେ, ସେଇଟା ବଡ କଥା।
1: ଆଜ୍ଞା,
0: ଆପଣଙ୍କର କଣ ଏଇ ଯୋଉ ଦୃଷ୍ଟିଶକ୍ତି ବାଧିତ ପିଲାଦିନୁ?
1: ନାଇଁ ଆଜ୍ଞା, ଛୋଟବେଳରେ 2 ବର୍ଷ ପରେ ଏମିତି ହେଇଗଲା।
0: ଠିକ ଅଛି, ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ସଦୈବ ହୁଅନ୍ତୁ, ଆମେ ରହିଛୁ ଆପଣଙ୍କ ସାଥିରେ। ଆମର ଅନେକ ଦିବ୍ୟାଙ୍ଗ ଭାଇ ଭଉଣୀ ଯେଉଁଭଳି ଭାବରେ ନିଜର ମନୋବଳକୁ ଟାଣ କରିକି ଜୀବନ ଗତିପଥରେ ସେମାନେ କିଛି କରିକି ମଧ୍ୟ ଦେଖାଉଛନ୍ତି ବିଭିନ୍ନ କ୍ଷେତ୍ରରେ, ଆପଣ ଗୋଟିଏ ସୁନ୍ଦର ଧାରାରେ ଅଛନ୍ତି, ଭକ୍ତି ସଙ୍ଗୀତ ବୋଲୁଛନ୍ତି, ଶ୍ରୋତାମାନଙ୍କର ମନକୁ ମୋହିତ କରୁଛନ୍ତି, ଆମର କାର୍ଯ୍ୟକ୍ରମ କିନ୍ତୁ ତା ଭିତରେ ମଧ୍ୟ ଶୁଣୁଛନ୍ତି।
1: ଆଜ୍ଞା, ନିଶ୍ଚିତ ଭାବରେ। ହ୍ୟାଲୋ ଆକାଶବାଣୀ ପୁରୀ, ମୁଁ ଶୁଣୁଛି।
0: ଆଉ କଣ କଣ ଶୁଣୁଛନ୍ତି?
1: ସୁରଭି କିନା ଯୋଉ ଗୋଟେ ଆମର ଯୋଉ ଶ୍ରୀକ୍ଷେତ୍ର ଗୋଟେ କାର୍ଯ୍ୟକ୍ରମ,
0: ଶ୍ରୀକ୍ଷେତ୍ର ସୁରଭି।
1: ଆଜ୍ଞା,
0: ରାଜେନ୍ଦ୍ର ବାବୁ ଏମିତି ଆମର କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଆଉ ସେମିତି ମହାପ୍ରଭୁଙ୍କର ଭକ୍ତି ରସକୁ ଆପଣ ବାଣ୍ଟି ଚାଲନ୍ତୁ, ସମସ୍ତଙ୍କ ହୃଦୟରେ ଶାନ୍ତି ପହଞ୍ଚାନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆଜି ଗୋଟେ ମହାପ୍ରଭୁଙ୍କର ଜଗତନାଥ ଜଗନ୍ନାଥଙ୍କର ସେଇ ବଳିଆର ଭୁଜଙ୍କର ଗୋଟେ ସୁନ୍ଦର ଭଜନ ଶୁଣେଇଦେବେ। ଜୟ ଜୟ ଜଗନ୍ନାଥ।
0: ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

0: ପର୍ଯ୍ୟନ୍ତ ସବସିଡି ପାଆନ୍ତୁ।
1: ସଦବନ୍ଧୁ ଏଥର ଆସନ୍ତୁ ଶୁଣିବା କେତୋଟି ଜଗନ୍ନାଥ ଭଜନ। ନନ୍ଦକିଶୋର ସିଂଙ୍କ ଭକ୍ତିପୂତ ରଚନା, କଣ୍ଠରେ ସଜାଇଛନ୍ତି ପ୍ରଥମେ ଶିଳ୍ପୀ ଡକ୍ଟର ସୁଧା ମିଶ୍ର।

କାରଣରୁ କାଳବୈଶାଖୀର ପ୍ରଭାବରେ 50-60 କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହି ବର୍ଷା ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଅଛି। ଆଉ କେତେକ ସ୍ଥାନରେ ସାଧାରଣରୁ ମଧ୍ୟମ ଧରଣର ବର୍ଷା ହେବ ଏବଂ 3 ଦିନ ପରେ ପାଗ ସାମାନ୍ୟ ପରିବର୍ତ୍ତନ ଘଟି 2-3 ଡିଗ୍ରୀ ସେଲସିୟସ୍ ହ୍ରାସ ପାଇବ ତାପମାତ୍ରା। ପାଣିପାଗ ସମ୍ପର୍କୀୟ ସୂଚନାଟି ଏଇଠି ଶେଷ ହେଲା। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:12। ଆଜିର ସାନ୍ଧ୍ୟ ଅଧିବେଶନକୁ ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆମର ପରବର୍ତ୍ତୀ ଅଧିବେଶନ।